ଆକାଶବାଣୀ ବାରିପଦା। ଆଜି ରବିବାର 1948 ଶତାବ୍ଦୀର ଜ୍ୟେଷ୍ଠ ତିନି ଦିନ ତଦନୁଯାୟୀ 2026 ମସିହା ମେ ମାସର 24 ତାରିଖ। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଶୁଭ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:57 ମିନିଟ୍।

ଏଥିସହିତ ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀ ଥିଲେ ଗୀତା ପଟ୍ଟନାୟକ, ଅନନ୍ତ ଚରଣ ମିଶ୍ର, ଶୁଭଶ୍ରୀ ସାହୁ, ଅଲେଖ ଚନ୍ଦ୍ର ସାମଲ, ଭାରତୀ ଭୂୟାଁ ଏବଂ ସ୍ୱାଗତିକା ମହାପାତ୍ର। ଗୀତଗୁଡ଼ିକ ଥିଲା ବାବାଜୀ ଚରଣ ସ୍ୱାଇଁ, ଗୋକୁଳାନନ୍ଦ ଧଳ, କୁମରମଣି ସାହୁ, ରୁଦ୍ରପ୍ରସାଦ ମହାନ୍ତି, ମହେଶ୍ୱର ପଣ୍ଡା ଏବଂ ଧର୍ମାନନ୍ଦ ବେହେରାଙ୍କ ରଚନାରୁ। ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ। ଟିକେ ପରେ।

କି କିଛି ଦିନ ତଳେ ମୋର କେତେଜଣ ବନ୍ଧୁଙ୍କ ସହିତ ଦେଖା ହେଲା। ନିଜ ନିଜର ଭୌତିକ ସମ୍ପତ୍ତି ସମ୍ପର୍କରେ, ପଦୋନ୍ନତି ସମ୍ପର୍କରେ, ପିଲାମାନଙ୍କର ବିଦେଶ ଯାତ୍ରା ଆଦି ଭିନ୍ନ ଭିନ୍ନ କଥା ଉପରେ ବେଶ ଆଲୋଚନା ହେଲା। ହେଲେ ଶେଷରେ ସମସ୍ତଙ୍କର ସେଇ ଗୋଟିଏ କଥା, ଏ ଜଞ୍ଜାଳରେ ପଡ଼ି ବଡ଼ ଅଶାନ୍ତି ହେଉଛି। କାହାର ଘର କାମ ବାକି ରହିଯାଉଛି ତ କାହାର ନୂଆ ଗାଡ଼ି ଆସିବାରେ ଡେରି ହେଉଛି। ଏମିତି କଥା ସବୁ ଶୁଣି ଶୁଣି ଘରକୁ ଫେରିଲି। ଭାବିଲି ଏତେ ସବୁ ସୁଖ ତାଙ୍କ ଚାରିପାଖରେ ଅଛି, ଅଥଚ ସମସ୍ତେ ଏତେ ଅଶାନ୍ତ କାହିଁକି? ଏସବୁ ଦୁଃଖର କାରଣ କ'ଣ? ସେମାନଙ୍କର ଶେଷହୀନ କାମନା ନୁହେଁ ତ? ଭାଗବତର ସେ ଗଳ୍ପଟି ବାରମ୍ବାର ମନକୁ ଆସିଲା। ଗପଟା ତ ସମସ୍ତଙ୍କୁ ଜଣା, ହେଲେ ତାର ପ୍ରୟୋଗାତ୍ମକ ଅର୍ଥବୋଧଟି ରହେ ସମସ୍ତଙ୍କର ଅପହଞ୍ଚ ଦୂରତାରେ। ଭାଗବତରେ ଅବଧୂତଙ୍କର ଚବିଶ ଗୁରୁଙ୍କ ସମ୍ପର୍କରେ ବର୍ଣ୍ଣନା ରହିଛି। ଏହି ଚବିଶ ଗୁରୁଙ୍କ ମଧ୍ୟରେ ଗୋଟିଏ ଗୁରୁ ହେଉଛି ଗୋଟିଏ ଚିଲ। ଥରେ ଗୋଟିଏ ନଈ ଧାରରେ କିଛି ଲୋକ ମାଛ ଧରୁଥିଲେ। ଚିଲଟିଏ ସେଠାରେ ପହଞ୍ଚି ମାଛଟିଏ ଝାମ୍ପି ନେଇ ଉଡ଼ିଗଲା। ଚିଲ ପାଟିରେ ମାଛଟି ଦେଖି ଶହ ଶହ କାଉ କା କା କରି ତାର ଅନୁସରଣ କଲେ। ଚିଲ ପୂର୍ବକୁ ଗଲେ, ସେମାନେ ତା ପଛରେ ପୂର୍ବକୁ ଗଲେ, ପଶ୍ଚିମକୁ ଗଲେ ପଶ୍ଚିମକୁ, ଉତ୍ତରକୁ ଦକ୍ଷିଣକୁ, ଏମିତି ଉଡ଼ୁ ଉଡ଼ୁ ବିଚରା ଚିଲ ଥଣ୍ଟରୁ ମାଛଟି ଗଳିପଡ଼ିଲା। ଏଥର କାଉମାନେ ଚିଲକୁ ଛାଡ଼ି ମାଛର ଅନୁଧାବନ କଲେ। ଉଡ଼ି ଉଡ଼ି କାନ୍ତ ହୋଇପଡ଼ିଥିବା ଚିଲ ଥକା ମେଣ୍ଟାଇବା ପାଇଁ ଗୋଟେ ଗଛ ଡାଳରେ ବସିପଡ଼ିଲା। ଓହ, ଏ ମାଛଟା ପାଇଁ ମୁଁ କି କଷ୍ଟ ଭୋଗିଲି! ଏ ମାଛଟା ମୋଠାରୁ ଦୂର ହୋଇଯିବାରୁ ମୁଁ ଟିକେ ସ୍ୱସ୍ତିରେ ନିଶ୍ୱାସ ମାରିଲି। ଅବଧୂତ ଏଇଟି ଦେଖିଲା ପରେ ସେ ଚିଲଟି ଠାରୁ ଏହି ଶିକ୍ଷା ପାଇଲେ ଯେ ଯେପର୍ଯ୍ୟନ୍ତ ମନୁଷ୍ୟ ପାର୍ଥିବ କାମନାରେ ବିଜଡ଼ିତ ଥିବ, ସେପର୍ଯ୍ୟନ୍ତ ସେ ଭୟ, ଆଶଙ୍କା, ଦୁଶ୍ଚିନ୍ତା, ଅଶାନ୍ତି ଓ ଅସ୍ଥିରତା ମଧ୍ୟରେ ଚିଲଟି ପରି ଛଟପଟ ହେଉଥିବ ଏବଂ ନିରାପଦ ଆଶ୍ରୟଟିଏ ପାଇଁ ଏପଟ ସେପଟ ହେଉଥିବ। କୌଣସି ସମୟରେ ସେ ଶାନ୍ତି ପାଇପାରିବ ନାହିଁ। ଏକଥା ସମସ୍ତେ ଜାଣନ୍ତି, ବୁଝନ୍ତି ମଧ୍ୟ, ଅଥଚ କାର୍ଯ୍ୟରେ ପରିଣତ କରିବାକୁ ଇଚ୍ଛା କରନ୍ତି ନାହିଁ। ଏଇଠି ଲକ୍ଷ୍ୟ କରିବାର କଥା, କର୍ମ ଜୀବନ ଯାପନ କରିବା ପାଇଁ ଆଜିକାଲି ସମସ୍ତେ ଗାଁ ଛାଡ଼ି ସହରକୁ ଆସୁଛନ୍ତି। କର୍ମମୟ ଜୀବନ ସରିଗଲା ପରେ ସେଇ ଗାଁକୁ ଫେରିଯାଇ ଗାଁର ସୁଶୀତଳ ଶାନ୍ତ ପରିବେଶରେ ଏକ ସୁନ୍ଦର ଅବସର ଜୀବନ କଟେଇବାକୁ କିନ୍ତୁ କେହି ଚାହାନ୍ତି ନାହିଁ। ମୁଁ ମୋ ଜେଜେବାପା ଜେଜେମାଙ୍କୁ ଦେଖିଛି, ସେମାନେ ବୁଢ଼ାବୁଢ଼ୀ ହୋଇଯାଇଥିଲେ। ପୁଅ ବୋହୂ ନାତିନାତୁଣୀଙ୍କୁ ତାଙ୍କ ସଂସାର ଭାର ସମର୍ପଣ କରିଦେଇ ସମ୍ପୂର୍ଣ୍ଣ ଭାବରେ ନିରାସକ୍ତ ଜୀବନଯାପନ କରୁଥିଲେ। କଥା କଥାକେ କହୁଥିଲେ, ଆମ ଜୀବନ ଆମେ ଜିଇଁ ସାରିଲୁଣି, ଏଥର ତମ ସଂସାର, ଆମେ ତମ ସଂସାରରେ ଏବେ ଅତିଥି। ଏମିତି କେତେ କଥା, ଭାରି ଭଲ ଲାଗୁଥିଲା ସବୁ ଶୁଣିବାକୁ। ହେଲେ ଆଜି ସେସବୁ ସ୍ୱପ୍ନ। କୋଉଠି ଶାଶୁର ଅତ୍ୟାଚାରରେ ବୋହୁ ଘର ଛାଡ଼ି ଦେଉଛି ତ କୋଉଠି ପୁଅ ବୋହୂମାନଙ୍କ ଦ୍ୱାରା ପିତାମାତା ଅବହେଳିତ, କୋଉଠି ସେମାନଙ୍କ ଦ୍ୱାରା ଲାଞ୍ଛନା ପ୍ରାପ୍ତ ହୋଇ ଲାଞ୍ଛିତ ଜୀବନ ମଧ୍ୟ କଟାଉଛନ୍ତି। ଭୌତିକ ଜୀବନ ପାଇଁ ଆମର ଯେଉଁ ଭୟଙ୍କର ଆକର୍ଷଣ, ଏହା ହିଁ ତାର ପରିଣତି। ଏଇଠି ଗୀତାର ଗୋଟେ ଶ୍ଳୋକ ମନେ ପଡ଼େ, ଆପୂର୍ଯ୍ୟ ମାଣାମ ଅଚଳଂ ପ୍ରତିଷ୍ଠଂ ସମୁଦ୍ରମ ଆପହ ପ୍ରବିଶନ୍ତି ଯତ୍ପତ୍ ତତ୍ପତ୍ କାମାଜଂ ପ୍ରବିଶନ୍ତି ସର୍ବେ ସୋ ଶାନ୍ତମ ଆପ୍ନୋତି ନ କାମ କାମୀ। ଯେପରି ସମୁଦ୍ର ସର୍ବଦା ଜଳରେ ପରିପୂର୍ଣ୍ଣ ହୋଇ ରହିଥାଏ ଏବଂ ସେଥିରେ ଯେତେ ନଦୀ ଆସି ମିଶିଲେ ସୁଦ୍ଧା ସେ ବରାବର ସ୍ଥିର ରହେ, ସେହିପରି ଯେତେ କାମନା ଉଦିତ ହେଲେ ସୁଦ୍ଧା ଯଦି କୌଣସି ବ୍ୟକ୍ତି ସେଥିରେ ବିଚଳିତ ହୁଏ ନାହିଁ, ତାହେଲେ ଏକମାତ୍ର ସେ ହିଁ ଶାନ୍ତି ପ୍ରାପ୍ତ ହୋଇପାରେ।

ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ତୁଳସୀ ଓଝା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ

ହୃଦୟ ହେଉଛି 308.6 meter ତଥା 972 kHz। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 45ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ସୁତ ଋଷିଙ୍କୁ ସୌନକ ପଚାରିଲେ, ଶୁକଙ୍କ ମୁଖରୁ ଯୋଗ ଏବଂ ମୁକ୍ତିର ମାର୍ଗଠାରୁ ଭକ୍ତି ମାର୍ଗ ଶ୍ରେଷ୍ଠ ବୋଲି ଶୁଣିବା ପରେ ପରୀକ୍ଷିତ ମହାରାଜା ଆଉ କି ପ୍ରଶ୍ନ କଲେ ତାହା ଆମ ସଭାରେ କୁହ। ସେ କଥା ଶୁଣିଲେ ଆମ୍ଭେମାନେ ମଧ୍ୟ ଭବତରଙ୍ଗିଣୀ ପାର ହେବୁ। ଏ ଜଗତରେ ଜୀବନ ଧରି ଯିଏ ନୀତି ହରି କଥା ନ ଶୁଣି ତାର ଜୀବନ ବ୍ୟର୍ଥ ହୁଏ। ପଶୁମାନେ ଘାସ ଖାଆନ୍ତି, ପାଣି ପିଅନ୍ତି, ମଳମୂତ୍ର ତ୍ୟାଗ କରନ୍ତି, ଅଜ୍ଞାନ ଭାବରେ ସେ ଜିଇଥାନ୍ତି। କୁକୁର, ଘୁଷୁରୀ, ଓଟ ଆଉ ଗଧ ଆଦି ପଶୁଙ୍କ ଭଳି ଏଇ ମଣିଷର ଜୀବନ। ଯେଉଁ କାନରେ କୃଷ୍ଣ ନାମ ଶୁଣାଯାଇ ନାହିଁ ସେ କାନ ଯେମିତି କାନ୍ଥରେ ଥିବା ଗାତ ପରି, ଯେଉଁ ଆଖି କୃଷ୍ଣ ରୂପ ନ ଦେଖିଛି ସେ ଅନ୍ଧ ସଙ୍ଗେ ସମାନ। ସୁତ କହିଲେ ରାଜା ପରୀକ୍ଷିତ ଶୁକଦେବଙ୍କ ତତ୍ତ୍ୱଜ୍ଞାନପୂର୍ଣ୍ଣ କଥା ଶୁଣିବା ପରେ ସ୍ଥିର ନିଶ୍ଚିତ ହେଲେ ଯେ ଶ୍ରୀକୃଷ୍ଣଙ୍କ ଛଡ଼ା ଆଉ କାହାରି ପୂଜା କରିବା ଉଚିତ ନୁହେଁ।

ଶୁଣୁଥିଲେ ଅତିପରି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 45ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଲକ୍ଷ୍ମୀକାନ୍ତ ପାଲିତ, ସୁବାସ ଦାସ, ନନ୍ଦୀ।

0: ସୁନିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି। ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା। ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ମୁଖ୍ୟତଃ ଖରାଦିନେ ପ୍ରାଣୀମାନଙ୍କର ଉତ୍ତାପ ଓ ଚାପ ସମସ୍ୟା ଦେଖାଯାଇଥାଏ। ଏହାଦ୍ୱାରା ସେମାନଙ୍କ ଶରୀରରେ ତାପମାତ୍ରା ବୃଦ୍ଧି ହୋଇଥାଏ। ଏହାର ପ୍ରଭାବରେ ସ୍ୱାସ୍ଥ୍ୟ, ରୋଗ ପ୍ରତିରୋଧକ ଶକ୍ତି, ପ୍ରଜନନ କ୍ଷମତା ଏବଂ ଉତ୍ପାଦନ ଶକ୍ତି ଗୁରୁତର ଭାବେ ପ୍ରଭାବିତ ହୋଇଥାଏ। ପ୍ରାଣୀମାନଙ୍କଠାରେ ଏଭଳି ସମସ୍ୟା ଦେଖାଦେଲେ ବିଭିନ୍ନ ଲକ୍ଷଣ ପ୍ରକାଶ ପାଇଥାଏ, ଯେମିତିକି ପ୍ରାଣୀମାନଙ୍କର ହୃତ୍ପିଣ୍ଡର ସ୍ପନ୍ଦନ ବୃଦ୍ଧି ହେବା ସହ ଅତ୍ୟଧିକ ଝାଳ ନିର୍ଗତ ହୋଇଥାଏ। ନିଶ୍ୱାସ ପ୍ରଶ୍ୱାସରେ ସେମାନଙ୍କୁ ସମସ୍ୟା ହୋଇଥାଏ। ପ୍ରାଣୀମାନେ ଧଇଁସଇ ହୋଇଥାନ୍ତି ଏବଂ ସେମାନଙ୍କ ପାଟିରୁ ଅତ୍ୟଧିକ ଲାଳ ନିର୍ଗତ ହୋଇଥାଏ। କିଛି ପ୍ରାଣୀମାନଙ୍କଠାରେ ଝାଡ଼ାବାନ୍ତି ଇତ୍ୟାଦି ଲକ୍ଷଣ ନଜରକୁ ଆସିଥାଏ। ସେମାନଙ୍କ ଆଚରଣ ବା ଗତିବିଧିରେ ପରିବର୍ତ୍ତନ ହୋଇଥାଏ। ଉତ୍ପାଦନ ଯେପରିକି କ୍ଷୀର, ଅଣ୍ଡା ଆକସ୍ମିକ ପରିବର୍ତ୍ତନ ଦେଖାଦିଏ। ପ୍ରାଣୀମାନଙ୍କ ଓଜନ ହଠାତ୍ କମିଯାଏ। ସେମାନଙ୍କର ଖାଦ୍ୟ ଖାଇବା ଏବଂ ପାଣି ପିଇବା ପରିମାଣ କମିଯାଏ। ଶରୀର ଶୁଷ୍କ ଦେଖାଯାଏ। ଶକ୍ତିହୀନତା, ଦୁର୍ବଳତା, ଆଳସ୍ୟତା ସେମାନଙ୍କ ଭିତରେ ପରିଲକ୍ଷିତ ହୁଏ। ସେମାନେ ଠିକ୍ ଭାବରେ ଚାଲିପାରନ୍ତି ନାହିଁ, ଠିଆ ହେବାରେ ମଧ୍ୟ ଅସୁବିଧା ହୋଇଥାଏ। ସ୍ନାୟୁଗତ ଲକ୍ଷଣ ଦେଖାଯିବା ସହ ପ୍ରାଣୀ ମୂର୍ଚ୍ଛା ଅବସ୍ଥାକୁ ଚାଲିଯାଆନ୍ତି। ପ୍ରାଣୀମାନଙ୍କଠାରେ ଉତ୍ତାପ ଚାପର ଚିକିତ୍ସା ପ୍ରଣାଳୀ ମଧ୍ୟ ରହିଛି। ଏହା ପ୍ରଭାବିତ ପ୍ରାଣୀମାନଙ୍କର ଆଭ୍ୟନ୍ତରୀଣ ଅଙ୍ଗକୁ ଗୁରୁତର ଭାବରେ କ୍ଷତି ପହଞ୍ଚାଇଥାଏ। ଅତ୍ୟଧିକ ପ୍ରଭାବିତ ପ୍ରାଣୀମାନଙ୍କୁ ଅଂଶୁଘାତ ମଧ୍ୟ ହେବାର ଯଥେଷ୍ଟ ଆଶଙ୍କା ରହିଛି। ଏହିପରି ଲକ୍ଷଣ ପ୍ରକାଶ ପାଇବା ମାତ୍ରେ ଆକ୍ରାନ୍ତ ପ୍ରାଣୀମାନଙ୍କୁ ଯଥାଶୀଘ୍ର ସୂର୍ଯ୍ୟକିରଣରୁ ଛାଇ ସ୍ଥାନକୁ ସ୍ଥାନାନ୍ତର କରିଦିଅନ୍ତୁ। ପ୍ରଭାବିତ ପ୍ରାଣୀମାନଙ୍କୁ ଆବଶ୍ୟକ ପରିମାଣର ପାନୀୟ ଜଳ, ଇଲେକ୍ଟ୍ରୋଲାଇଟ୍, ଭିଟାମିନ୍ ସି ଇତ୍ୟାଦି ଦିଅନ୍ତୁ। ପ୍ରାଣୀମାନେ ପ୍ରାଥମିକ ସଂକ୍ରମଣ ହେବା ପରେ ଦ୍ୱିତୀୟ ସଂକ୍ରମଣରୁ ବଞ୍ଚିବା ପାଇଁ ଆଣ୍ଟି ମାଇକ୍ରୋବାୟୋଟିକ୍ ଥେରାପି ପ୍ରଦାନ କରନ୍ତୁ। ଏଥିପାଇଁ ସଦାସର୍ବଦା ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ତୁରନ୍ତ ଯୋଗାଯୋଗ କରି ସେମାନଙ୍କ ସାହାଯ୍ୟ ନିଅନ୍ତୁ। ଉତ୍ତାପ ଓ ଚାପର ପ୍ରତିରୋଧ ପାଇଁ ପ୍ରଚୁର ପରିମାଣର ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଅନ୍ତୁ। ବାଷ୍ପୀକରଣ ଦ୍ୱାରା କ୍ଷୟ ହୋଇଥିବା ପାନୀୟ ଜଳକୁ ଏକ ଛାଇ ଜାଗାରେ ରଖନ୍ତୁ। ପ୍ରାଣୀମାନଙ୍କୁ ପରିବହନ ଇତ୍ୟାଦିରୁ ନିବୃତ କରନ୍ତୁ। ନିୟମିତ ବ୍ୟବଧାନରେ ପ୍ରାଣୀମାନଙ୍କୁ ବିଶ୍ରାମ ଦିଅନ୍ତୁ। ପୂର୍ବାହ୍ନ 11:00 ଅପରାହ୍ନ 3:00 ପର୍ଯ୍ୟନ୍ତ ପ୍ରଚଣ୍ଡ ଖରା ହେବା ସହ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ହୋଇଥାଏ। ଏଣୁ ଏହି ସମୟରେ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳ କିମ୍ବା ଝାଇ ଜାଗାରେ ବାନ୍ଧି ରଖନ୍ତୁ। ଗୁହାଳ ଘରେ ବାୟୁ ଚଳାଚଳର ସୁବ୍ୟବସ୍ଥା କରନ୍ତୁ। ଆବଶ୍ୟକ ସ୍ଥଳେ ପ୍ରାଣୀମାନଙ୍କ ମଧ୍ୟରେ ଯେପରି ଅଧିକ ଗହଳି ନ ହେବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ଗୃହପାଳିତ ପ୍ରାଣୀଙ୍କୁ ନିବୁଜ ଗାଡ଼ିରେ ପରିବହନ କରନ୍ତୁ ନାହିଁ। ପରିବହନ ସମୟରେ ପ୍ରାଣୀମାନଙ୍କର ଖାଦ୍ୟପେୟ ହ୍ରାସ ହୋଇଥାଏ। ଚିକିତ୍ସକଙ୍କୁ ପରାମର୍ଶ କରି ଆବଶ୍ୟକ ପରିମାଣର ଭିଟାମିନ୍, ଖଣିଜ ଲବଣ ଦିଅନ୍ତୁ। ପ୍ରାଣୀମାନେ ବସବାସ କରୁଥିବା ଗୁହାଳରେ ଟିଣ ଛପର, ଆଜବେଷ୍ଟସ୍ ଥିଲେ ଏହା ଉପରେ ଡାଳପତ୍ର କିମ୍ବା ନଡ଼ା ବିଛାଇ ଦିଅନ୍ତୁ। ଆବଶ୍ୟକ ପଡ଼ିଲେ ନଡ଼ା ଉପରେ ପାଣି ସିଞ୍ଚନ କରନ୍ତୁ। ସେମାନଙ୍କ ଶରୀରରେ ଭିଟାମିନ୍ ଡି ର ମାତ୍ରା ଠିକ୍ ରହିଥାଏ। କୁକୁଡ଼ା ଚାଷୀମାନେ ପ୍ରତି 2-3 ଘଣ୍ଟା ମଧ୍ୟରେ ସତେଜ ପାନୀୟ ଜଳ ଦିଅନ୍ତୁ। ତା ସହିତ କୁକୁଡ଼ା ମଳକୁ ନିୟମିତ ବ୍ୟବଧାନରେ ସଫା କରନ୍ତୁ। ପ୍ରାଣୀମାନଙ୍କୁ ସନ୍ତୁଳିତ ଖାଦ୍ୟ ଯେପରିକି ସବୁଜ ଘାସ, ନଡ଼ା ଏବଂ ପୁଷ୍ଟିକର ଖାଦ୍ୟ ଦିଅନ୍ତୁ। ତାପର ଆର୍ଦ୍ରତା ସୂଚକ ଯନ୍ତ୍ର ମଧ୍ୟ ବ୍ୟବହାର କରନ୍ତୁ। ଏହାଦ୍ୱାରା ଉତ୍ତାପ ବା ଚାପ ବା ଅଂଶୁଘାତର ଆଶଙ୍କାରୁ ପ୍ରାଣୀମାନଙ୍କୁ ରକ୍ଷା କରିପାରିବେ। ଆମେ ରଖୁଥିବା ଗୃହପାଳିତ ପ୍ରାଣୀମାନେ କଥା କହିପାରନ୍ତି ନାହିଁ, ସେମାନଙ୍କ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ। ସେମାନଙ୍କ ଦେହରେ ଦେଖାଯାଉଥିବା ଲକ୍ଷଣକୁ ଅନୁଧ୍ୟାନ କରି ସେଥିପ୍ରତି ସତର୍କତା ଅବଲମ୍ବନ କରି ପ୍ରାଣୀ ଚିକିତ୍ସକମାନଙ୍କ ଦ୍ୱାରା ସେମାନଙ୍କୁ ଯଥାଶୀଘ୍ର ଚିକିତ୍ସା କରି ପ୍ରାଣୀଧନର ସୁରକ୍ଷା କରନ୍ତୁ।
0: ଶୁଣୁଥିଲେ କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 36 ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟ ଅଧିକାଂଶ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଥିବାବେଳେ ଅନ୍ୟ ଅଧିକାଂଶ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଶୁଣିଲେ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ। ସମୟ ସକାଳ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ସଂସ୍କୃତରେ ସମ୍ବାଦ ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ବାରିପଦା। ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଉଛୁ।

ସକାଳ 7:25 କିଶୋର ସ୍ୱର ସୁଗମ ସଙ୍ଗୀତ ଶୁଣିବେ ସକାଳ 7:55 ସକାଳ 8:15 କାର୍ଯ୍ୟକ୍ରମ ହେଲୋ ବାରିପଦା।

ଦିନ ବାରଟାରେ ରହିଛି ଝୁମର ଗୀତ। ପରିବେଷଣ କରିବେ ଶିଳ୍ପୀ ମୃତ୍ୟୁଞ୍ଜୟ ବେହେରା ଏବଂ ସାଥୀ କଳାକାର। ଭକ୍ତି ଗୀତ ସନ୍ଧ୍ୟା 6ଟାରେ, ସୁଗମ ସଙ୍ଗୀତ ସନ୍ଧ୍ୟା 6:15, ସୂଚନା ସମ୍ବାଦ ସନ୍ଧ୍ୟା 6:30, ରାତି 7ଟାରେ ଆଦିବାସୀ ସଙ୍ଗୀତ କ୍ରମରେ ମୁଣ୍ଡାରୀ ଗୀତ। ପରିବେଷଣ କରିବେ ଶିଳ୍ପୀ ଇନ୍ଦୁମତୀ ସିଂ ଏବଂ ସାଥୀ କଳାକାର। ରାତି 7:30 ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ, ଆଜି ଏଥିରେ ଡାଇଲଟ କାର୍ଯ୍ୟକ୍ରମ ଆମକୁ କୁହନ୍ତୁ। ହିନ୍ଦୀ କଥାଚିତ୍ରର ଗୀତ ରାତି 8ଟାରେ। ରାତି 8:30 ଆଲୋଚନା, ଆଜି ଏଥିରେ ମୃଦୁପାନୀୟର ଅପକାରିତା, ଆଲୋଚନା କରିବେ ଶୁଭଙ୍କର ସାହୁ। ଗୀତ ଅତୀତ ରାତି 8:40। ରାତି 10ଟାରେ କାର୍ଯ୍ୟକ୍ରମ ମୋ ମୟୂରଭଞ୍ଜ, ଏକକ କଥାଚିତ୍ର କାର୍ଯ୍ୟକ୍ରମରେ ହିନ୍ଦୀ କଥାଚିତ୍ରର ଗୀତ ରାତି 10:30। ଶ୍ରୋତାବନ୍ଧୁ, ଏଥିରେ ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ। ଟିକେ ପରେ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ

0: ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ପାଣିପାଗ, ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ପରିବର୍ତ୍ତନ ହେବ ନାହିଁ। ଗତକାଲି 19 ସ୍ଥାନର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିଲା। ଝାରସୁଗୁଡ଼ାଠାରେ ସର୍ବୋଚ୍ଚ ତାପମାତ୍ରା 45.2 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ଓ ଗୁଳୁଗୁଳି ବୃଦ୍ଧି ପାଇବା ନେଇ 13 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣନ୍ତୁ ବାରମ୍ବାର ଗର୍ଭପାତର କାରଣ ଓ ଚିକିତ୍ସା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ହେମଲତା ସ୍ୱାଇଁ।
2: ପୂର୍ଣ୍ଣ ଭାବରେ ବୃଦ୍ଧିପ୍ରାପ୍ତ ଓ ବିକଶିତ ହୋଇ ସୁସ୍ଥ ସବଳ ଶିଶୁଟିଏ ଜନ୍ମ ନେବା ପୂର୍ବରୁ ତାକୁ ପ୍ରାୟ 40 ସପ୍ତାହ ବା 9-10 ମାସ ଧରି ମାତୃଗର୍ଭରେ ରହି ମା ଠାରୁ ସାର ସଂଗ୍ରହ କରି ବଢ଼ିବାକୁ ପଡ଼ିଥାଏ। କିନୁ ଗର୍ଭାବସ୍ଥାର 28 ସପ୍ତାହ ବା 7 ମାସ ପୂର୍ଣ୍ଣ ହେବା ପୂର୍ବରୁ ଯଦି ଭ୍ରୂଣଟି ଜନ୍ମ ହୋଇପଡ଼େ ତେବେ ବଞ୍ଚିପାରେ ନାହିଁ ଓ ଏହାକୁ ଅସଫଳ ଗର୍ଭ ବା ଗର୍ଭପାତ କୁହାଯାଏ। ବିଭିନ୍ନ କାରଣରୁ ଗର୍ଭପାତ ହୋଇଯାଇପାରେ। ସାଧାରଣରେ କୌଣସି କାରଣ ନଥାଇ ମଧ୍ୟ ଆପେ ଆପେ ନଷ୍ଟ ହୋଇଯାଏ। ଏହା ପ୍ରାୟ ପ୍ରଥମ 3 ମାସ ପୂରିବା ପୂର୍ବରୁ ହୋଇଥାଏ। ଏହିପରି ବିନା କାରଣରୁ ଆପେ ଆପେ ଥରେ ବା କଦବା 2 ଥର ଗର୍ଭ ନଷ୍ଟ ହୋଇଗଲେ ତାର କୁପ୍ରଭାବ ମାଆର ସ୍ୱାସ୍ଥ୍ୟ ଉପରେ ପଡ଼ି ନପାରେ। କିନ୍ତୁ ଯଦି ନିର୍ଦ୍ଦିଷ୍ଟ କାରଣ ଯୋଗୁଁ ବାରମ୍ବାର ଗର୍ଭପାତ ହୋଇଯାଏ ତେବେ ନିଶ୍ଚିତ ଭାବରେ ତାହା ମାତୃ ସ୍ୱାସ୍ଥ୍ୟହାନିର କାରଣ ହୋଇଥାଏ। ବିଶେଷ କରି 3 ମାସ ବା 12 ସପ୍ତାହ ଗର୍ଭ ପରେ ଗର୍ଭ ନଷ୍ଟ ହେଲେ ତାହା ସ୍ୱାସ୍ଥ୍ୟ ପ୍ରତି ଅଧିକ କ୍ଷତିକାରକ ହୋଇଥାଏ। ଆଉ ଗୋଟିଏ ବଡ଼ କଥା ହେଲା, ଆପଣା ଛାଏଁ ଛାଏଁ ଗର୍ଭପାତ ହେବା ଅପେକ୍ଷା ଇଚ୍ଛାକୃତ ଭାବେ ଗର୍ଭପାତ କରାଇବା ମାଆର ସ୍ୱାସ୍ଥ୍ୟ ପାଇଁ ବିଶେଷ କ୍ଷତିକାରକ ହୋଇଥାଏ। ତେବେ ଆପେ ଆପେ ହେଉ ବା ଇଚ୍ଛାକୃତ ଭାବେ ହେଉ, ଥରକୁ ଥର କରି ବାରମ୍ବାର ଅର୍ଥାତ 2 ଥରରୁ ଅଧିକ ଥର ଗର୍ଭପାତ ହେଲେ ବହୁତ କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ। ସେଗୁଡ଼ିକ ହେଲା ଅତ୍ୟଧିକ ରକ୍ତସ୍ରାବ। ଗର୍ଭପାତ ସମୟରେ ଅତିରିକ୍ତ ରକ୍ତସ୍ରାବ ହେବା ବା ଗର୍ଭପାତ ପରେ ବହୁତ ଦିନ ଧରି ରକ୍ତସ୍ରାବ ବନ୍ଦ ନହେବା, ଏପରି ହେଲେ ରୋଗୀକୁ ବାରମ୍ବାର ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ଦରକାର ହୋଇଥାଏ, ନହେଲେ ରକ୍ତହୀନତା ଜନିତ ଜଟିଳତା ଦେଖାଯାଏ, ଯେପରିକି ଅତ୍ୟଧିକ ଦୁର୍ବଳ ଲାଗିବା, ଧଇଁସଇଁ ହୋଇପଡ଼ିବା, ଗୋଡ଼ ମୁହଁ ଫୁଲିଯିବା, ଛାତି ଧଡ଼ଧଡ଼ ହେବା ବା ହୃଦଯନ୍ତ୍ର ବନ୍ଦ ହୋଇଯାଇ ମୃତ୍ୟୁ ହେବା। ବେଳେବେଳେ ଗର୍ଭପାତ କଲାବେଳେ ଗର୍ଭାଶୟ ଫୁଟି ଯାଇଥାଏ ଓ ଅତ୍ୟଧିକ ରକ୍ତସ୍ରାବ ହୋଇ ବହୁତ ଗୁଡ଼ିଏ ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ଦରକାର ହୁଏ ଓ ଅପରେସନ୍ କରି ଗର୍ଭାଶୟର ଫୁଟିଥିବା ବା ଚିରି ଯାଇଥିବା ଅଂଶକୁ ସିଲାଇ କରାଯାଏ। ସମୟ ସମୟରେ ଇଚ୍ଛାକୃତ ଗର୍ଭପାତ ସମୟରେ ଗର୍ଭାଶୟ ଫୁଟିଯିବା ସଙ୍ଗେ ସଙ୍ଗେ ଅନ୍ତନାଳୀ ପରିସ୍ରା ଯନ୍ତ୍ର ମଧ୍ୟ ଫୁଟି ଯାଇଥାଏ ଓ ଅହରହ ପରିସ୍ରା ବୋହୁଥାଏ ବା ଝାଡ଼ା ବାହାରୁଥାଏ। ଏପରି ଜଟିଳତା ହେଲେ ବାରମ୍ବାର ନିଶା ଦେଇ ଅପରେସନ୍ କରିବାକୁ ପଡ଼ିଥାଏ ଓ ରୋଗୀର ଜୀବନ ପ୍ରତି ବିପଦ ଥାଏ। ଆଉ ଗୋଟିଏ ଅସୁବିଧା ହେଉଛି ସେପ୍ସିସ୍, ଯେଉଁଟାକୁ ଆମେ ସେପ୍ଟିକ୍ ହୋଇଯାଏ ବୋଲି କହୁ। ଗର୍ଭପାତ ପରେ ପରେ ସଂକ୍ରମଣ ହେତୁ ଗର୍ଭାଶୟରେ ଓ ପେଟ ଭିତରେ ପୂଜ ହୋଇଯାଏ ଓ ବହୁତ ଜ୍ୱର ହୁଏ, ରୋଗୀ ରକ୍ତହୀନ ହୋଇଯାଏ। ରୋଗୀକୁ ଭଲ କରିବା ପାଇଁ ବହୁ ଦାମିକିଆ ଔଷଧ, ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ଓ ବେଳେବେଳେ ବଡ଼ ଧରଣର ପେଟ ଅପରେସନ୍ ଦରକାର ହୁଏ। ଏପରି ସ୍ଥଳେ ରୋଗୀକୁ ବଞ୍ଚାଇବା କଷ୍ଟସାଧ୍ୟ ହୋଇପଡ଼େ। ବାରମ୍ବାର ଗର୍ଭପାତ ହେଲେ ମାସିକ ଋତୁସ୍ରାବରେ ଅନିୟମିତତା ଦେଖାଯିବାର ସମ୍ଭାବନା ବେଶୀ ଥାଏ। ବେଳେବେଳେ ବେଶୀ ପରିମାଣରେ ରକ୍ତସ୍ରାବ ହୁଏ ବା ଶୀଘ୍ର ଶୀଘ୍ର ମାସିକ ଋତୁସ୍ରାବ ହୋଇଥାଏ ବା ଋତୁ ବନ୍ଦ ହୋଇଯାଏ। ସାଧାରଣତଃ ଇଚ୍ଛାକୃତ ଭାବେ ବାରମ୍ବାର ଗର୍ଭପାତ କରାଇଲେ ଜରାୟୁ ମୁଖଗହ୍ୱର ବନ୍ଦ ହୋଇଯାଏ ଓ ମାସିକ ଋତୁସ୍ରାବ ବାହାରକୁ ଆସିପାରେ ନାହିଁ। ଏହାଦ୍ୱାରା ତଳିପେଟରେ ଯନ୍ତ୍ରଣା ହୁଏ, ଝାଡ଼ା ପରିସ୍ରା କରିବାରେ କଷ୍ଟ ହୁଏ ଓ ମାସିକ ଋତୁସ୍ରାବ ବନ୍ଦ ରହିଥାଏ। ବେଳେବେଳେ ବାରମ୍ବାର ଗର୍ଭ ନଷ୍ଟ କଲେ ବନ୍ଧାତ୍ୟର ଶିକାର ମଧ୍ୟ ଜଣେ ନାରୀ ହୋଇପାରେ। ଏହା ପ୍ରାୟ ଗର୍ଭପାତ ପରର ସଂକ୍ରମଣ ଜନିତ କାରଣରୁ ହୋଇଥାଏ। ଯଦି କୌଣସି ନିର୍ଦ୍ଦିଷ୍ଟ କାରଣ ପାଇଁ ବାରମ୍ବାର ଗର୍ଭପାତ ହୋଇଯାଉଥାଏ, ଯେପରିକି ଉଚ୍ଚ ରକ୍ତଚାପ, ମଧୁମେହ ରୋଗ, ଥାଇରଏଡ୍ ଗ୍ରନ୍ଥି ରୋଗ, ସଂକ୍ରମଣ ଜନିତ ରୋଗ, ଜରାୟୁ ମୁଖଗହ୍ୱର ଢିଲା ରହିବା।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ବାରମ୍ବାର ଗର୍ଭପାତର କାରଣ ଓ ଚିକିତ୍ସା। ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ହେମଲତା ସ୍ୱାଇଁ। ଆକାଶବାଣୀ କଟକ। ସମୟ ସକାଳ 7:15 ହେବାକୁ ଯାଉଛି।

0: ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଆଜି ହେବ ଦ୍ୱିପାକ୍ଷିକ ଆଲୋଚନା। ଭିବି ଜିରାମଜୀ ଆଇନ ଅଧୀନରେ ଚିଠା ନିୟମାବଳୀ ଜାରି କଲେ ସରକାର। ଆସନ୍ତା ମାସ 21 ତାରିଖ ସୁଦ୍ଧା ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ। ଆମେରିକା ଓ ଇରାନ ମଧ୍ୟରେ ଦୀର୍ଘକାଳୀନ ଶାନ୍ତି ଚୁକ୍ତି ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 7 wicketରେ ପରାସ୍ତ କଲା ପଞ୍ଜାବ କିଙ୍ଗ୍ସ। ଆଜି ଖେଳାଯିବ 2 ମ୍ୟାଚ୍। ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍ଠାରେ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ। ଆଞ୍ଚଳିକ ତଥା ବୈଷୟିକ ଶାନ୍ତି ଓ ସୁରକ୍ଷା ପ୍ରସଙ୍ଗରେ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବାର ଆଶା କରାଯାଉଛି। କ୍ୱାଡ୍ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଅଂଶଗ୍ରହଣ କରିବା ପାଇଁ ଶ୍ରୀ ରୁବିଓ ଗତକାଲିଠାରୁ ଭାରତକୁ 4-ଦିନିଆ ଗସ୍ତରେ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ଗତକାଲି ସାକ୍ଷାତ କରି ପ୍ରତିରକ୍ଷା, ରଣନୈତିକ ପ୍ରଯୁକ୍ତିବିଦ୍ୟା, ବାଣିଜ୍ୟ ଓ ନିବେଶ, ଶକ୍ତି ସୁରକ୍ଷା, ଯୋଗାଯୋଗ, ଶିକ୍ଷା ଏବଂ ଲୋକସମ୍ପର୍କ ଆଦି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ନିରନ୍ତର ବିକାଶ ନେଇ ଆଲୋଚନା କରିଛନ୍ତି। ବିଶ୍ୱ କଲ୍ୟାଣ ପାଇଁ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ ଜାରି ରଖିବେ ବୋଲି ଶ୍ରୀ ମୋଦି କହିଛନ୍ତି। ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତର ନିରନ୍ତର ସମର୍ଥନକୁ ପ୍ରଧାନମନ୍ତ୍ରୀ ପୁନଃ ପ୍ରକାଶ କରିଛନ୍ତି। ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସଙ୍କଟର ସମାଧାନ ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି। ପଶ୍ଚିମ ଏସିଆ ପରିସ୍ଥିତି ସମେତ ବିଭିନ୍ନ ଆଞ୍ଚଳିକ ଏବଂ ବୈଷୟିକ ପ୍ରସଙ୍ଗ ନେଇ ଆମେରିକାର ଦୃଷ୍ଟିକୋଣ ଉପରେ ଶ୍ରୀ ରୁବିଓ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଅବଗତ କରାଇଛନ୍ତି। ଆସନ୍ତା ମଙ୍ଗଳବାର 26 ତାରିଖ ଦିନ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏଥିରେ ଡକ୍ଟର ଜୟଶଙ୍କରଙ୍କ ସହିତ ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ଅଂଶଗ୍ରହଣ କରିବେ। ଭିବି ଜିରାମଜୀ ଆଇନ 2025 ଅଧୀନସ୍ଥ ଚିଠା ନିୟମାବଳୀ ସରକାର ଜାରି କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଏହି ନିୟମାବଳୀ ନେଇ ମତାମତ ଆହ୍ୱାନ କରାଯାଇଛି। ଦେଶର ନାଗରିକ, ସଂଗଠନ କିମ୍ବା ପ୍ରତିଷ୍ଠାନ ଏହି ନିୟମାବଳୀ ଉପରେ ନିଜର ପରାମର୍ଶ ଆସନ୍ତା ମାସ 21 ତାରିଖ ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି। ଏହି ନୂତନ ବିକଶିତ ଭାରତ ଜିରାମଜୀ ଆଇନ ପୂର୍ବ ପ୍ରଚଳିତ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ବଦଳରେ କାର୍ଯ୍ୟକାରୀ ହେବ। ପ୍ରତ୍ୟେକ ଆର୍ଥିକ ବର୍ଷରେ ନିଶ୍ଚିତ କର୍ମନିଯୁକ୍ତି ବାବଦରେ ଏହି ଆଇନ ଅଧୀନରେ ରୋଜଗାର ଅବଧିକୁ 100-125 ଦିନକୁ ବୃଦ୍ଧି କରାଯାଇଛି। ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଆଇନର ଧାରା 33 ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ ଆଧାର କରି ଏହି ଚିଠା ନିୟମାବଳୀ ପ୍ରସ୍ତୁତ ହୋଇଛି। ନୂତନ ଆଇନରେ ସମୟାନୁବର୍ତ୍ତିତା, ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ଉପରେ ଗୁରୁତ୍ୱ ଦିଆଯାଇଛି। ଗତ 11 ତାରିଖରେ ଏହି ଆଇନ ପ୍ରଚଳନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆସନ୍ତା ଜୁଲାଇ 1ରୁ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଏହାକୁ କାର୍ଯ୍ୟକାରୀ କରାଯିବାକୁ ସ୍ଥିର ହୋଇଛି। ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ସହ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ଡାକ୍ତରଙ୍କ ତାଲିମ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି। ନୂଆଦିଲ୍ଲୀରେ ଗତକାଲି ଜାତୀୟ ଚିକିତ୍ସା ବିଜ୍ଞାନ ବୋର୍ଡର 23ତମ ସମାବର୍ତ୍ତନ ସମାରୋହରେ ଯୋଗଦେଇ ଶ୍ରୀ ନଡ୍ଡା ଭିତ୍ତିଭୂମି ଏବଂ ଅନ୍ୟାନ୍ୟ କ୍ଷେତ୍ର ହାର୍ଡୱେୟାର ହୋଇଥିବାବେଳେ ଡାକ୍ତରମାନେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ସଫ୍ଟୱେୟାର ବୋଲି ବର୍ଣ୍ଣନା କରିଛନ୍ତି। ଶ୍ରୀ ନଡ୍ଡା କହିଛନ୍ତି ଦେଶର ଯୁବ ଡାକ୍ତରଙ୍କ ନବସୃଜନ ଏବଂ ଅଙ୍ଗୀକାରବଦ୍ଧତା ସ୍ୱାସ୍ଥ୍ୟସେବା ଆହ୍ୱାନକୁ ମୁକାବିଲା କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଚିକିତ୍ସା ବିଜ୍ଞାନରେ ଜାତୀୟ ପରୀକ୍ଷା ବୋର୍ଡର ଗୁରୁତ୍ୱ ଉପରେ ଆଲୋକପାତ କରି ଶ୍ରୀ ନଡ୍ଡା କହିଛନ୍ତି ରୋଗୀ ସେବାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ 11 ନୂତନ ପାଠ୍ୟକ୍ରମ ଆରମ୍ଭ କରାଯାଇଛି। ସମାରୋହରେ 26,396 ଜଣ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଜାତୀୟ ଚିକିତ୍ସା ବିଜ୍ଞାନ ବୋର୍ଡ ପକ୍ଷରୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ସାର୍ଟିଫିକେଟ୍ ଏବଂ ଫେଲୋସିପ୍ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ପଦ୍ମ ପୁରସ୍କାର ପ୍ରଦାନ କରିବେ। ଚଳିତ ବର୍ଷ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବର୍ଗରେ 131 ଜଣଙ୍କୁ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଆକାଶବାଣୀରେ ଲୋକଙ୍କ ପଦ୍ମ ଧାରାବାହିକରେ ଆଜି ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଥିବା ବ୍ୟକ୍ତିବିଶେଷଙ୍କ ଜୀବନୀ ଉପରେ ଏକ କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ଏହି କାର୍ଯ୍ୟକ୍ରମ ଆଜି ସକାଳ 9:10ରେ 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରଣ କରାଯିବ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ଓ ଇରାନ ମଧ୍ୟରେ ଦୀର୍ଘକାଳୀନ ଶାନ୍ତି ଚୁକ୍ତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ହର୍ମୁଜ ପ୍ରଣାଳୀ ଉନ୍ମୁକ୍ତ କରିବା

ସହ ଚୁକ୍ତିର ଅଧିକାଂଶ ବ୍ୟବସ୍ଥା ଆଲୋଚନାର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସେ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଟ୍ରମ୍ପ କହିଛନ୍ତି, ଇସ୍ରାଏଲ୍ ଏବଂ ମଧ୍ୟପ୍ରାଚ୍ୟର ଅନ୍ୟାନ୍ୟ ସହଯୋଗୀ ଦେଶଗୁଡ଼ିକ ସହ ଆଲୋଚନା ପରେ ଏହି ସମ୍ଭାବ୍ୟ ଚୁକ୍ତିକୁ ଚୂଡ଼ାନ୍ତ ରୂପରେଖ ପ୍ରଦାନ କରାଯିବ। ଖୁବ୍ ଶୀଘ୍ର ଏହି ଚୁକ୍ତି ନେଇ ଆନୁଷ୍ଠାନିକ ଘୋଷଣା କରାଯିବ ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ତେବେ ଘୋଷଣାର ନିର୍ଦ୍ଧାରିତ ସମୟସୀମା ନେଇ କୌଣସି ସ୍ୱଷ୍ଟ ସୂଚନା

ସେମାନେ କୌଣସି ସ୍ପଷ୍ଟ ସୂଚନା ପ୍ରଦାନ କରିନାହାନ୍ତି। ଚୁକ୍ତି ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପ ଇସ୍ରାଏଲ ସମେତ ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ, କତାର, ପାକିସ୍ତାନ, ତୁର୍କୀ, ଇଜିପ୍ଟ, ଜୋର୍ଡାନ ଏବଂ ବାହାରିନ୍ ସହ ଆଲୋଚନା କରିଥିବା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଇରାନ୍ର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଇସ୍ମାଇଲ୍ ବାକାଇ ସେଠାକାର ସରକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଗତ ସପ୍ତାହକ ମଧ୍ୟରେ ଆମେରିକା ଏବଂ ଇରାନ୍ର ଆଭିମୁଖ୍ୟରେ ସକାରାତ୍ମକ ପରିବର୍ତ୍ତନ ଆସିଛି। ତେବେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଏବେ ମଧ୍ୟ ଆଲୋଚନା ଜାରି ରହିଛି। ଗତମାସ 8 ତାରିଖରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଲାଗୁ ହେବା ପରଠାରୁ ୱାଶିଂଟନ୍ ଏବଂ ତେହେରାନ୍ ମଧ୍ୟରେ ଦୀର୍ଘକାଳୀନ ଶାନ୍ତି ଚୁକ୍ତି ପ୍ରତିଷ୍ଠା ପାଇଁ ଆଲୋଚନା ଜାରି ରହିଛି। ଇରାନ୍ ବନ୍ଦରଗୁଡ଼ିକ ଉପରେ ଆମେରିକା ପକ୍ଷରୁ ପ୍ରତିବନ୍ଧକ ଲଗାଯାଇଥିବା ବେଳେ ଇରାନ୍ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ ରଖିଛି। ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୁଷ ଗୋଏଲ ଆସନ୍ତାକାଲିଠାରୁ ତିନିଦିନିଆ କାନାଡ଼ା ଗସ୍ତରେ ଯାଉଛନ୍ତି। ତାଙ୍କ ସହ ଏକ ଉଚ୍ଚସ୍ତରୀୟ ଭାରତୀୟ ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀ ମଧ୍ୟ ଗସ୍ତରେ ଯିବେ। ଦ୍ୱିପାକ୍ଷିକ ବାଣିଜ୍ୟିକ ସମ୍ପର୍କକୁ ଅଧିକ ମଜବୁତ କରିବା ନେଇ ଉଭୟ ଦେଶ ମଧ୍ୟରେ ବ୍ୟାପକ ଆଲୋଚନା ହେବ। ବାଣିଜ୍ୟ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଶ୍ରୀ ଗୋଏଲ କାନାଡ଼ାର ଓଟାୱା ଏବଂ ଟରଣ୍ଟୋଠାରେ ଦ୍ୱିପାକ୍ଷିକ ବୈଠକରେ ଅଂଶଗ୍ରହଣ କରିବେ। ଭାରତ କାନାଡ଼ା ବ୍ୟାପକ ଅର୍ଥନୈତିକ ଅଂଶୀଦାର ଚୁକ୍ତି ସିଇପିଏ ଆଲୋଚନାକୁ ଗତିଶୀଳ କରିବା ପାଇଁ ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଗତ ମାର୍ଚ୍ଚ ମାସରେ କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନେଙ୍କ ଭାରତ ଗସ୍ତ ଅବସରରେ ଏହି ଦ୍ୱିପାକ୍ଷିକ ଚୁକ୍ତିର ରୂପରେଖ ସ୍ୱାକ୍ଷରିତ ହୋଇଥିଲା। ମାର୍ଚ୍ଚ ମାସରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ଆଭାସୀ ମାଧ୍ୟମରେ ହୋଇଥିବା ବେଳେ ଗତ 8 ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି। ଚଳିତ ବର୍ଷ ଶେଷ ସୁଦ୍ଧା ଏକ ସୁବ୍ୟବସ୍ଥିତ ଏବଂ ଦ୍ୱିପାକ୍ଷିକ ଲାଭଦାୟକ ଏହି ଚୁକ୍ତିକୁ ଚୂଡ଼ାନ୍ତ ରୂପରେଖ ଦେବା ପାଇଁ ଦୁଇ ଦେଶ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ମହାରାଷ୍ଟ୍ର ନାସିକ୍ସ୍ଥିତ ଟିସିଏସ୍ କାର୍ଯ୍ୟାଳୟରେ କଥିତ ଯୌନ ନିର୍ଯାତନା ଏବଂ ବାଧ୍ୟତାମୂଳକ ଧର୍ମାନ୍ତରୀକରଣ ଉଦ୍ୟମ ମାମଲାରେ ପୁଲିସ୍ ପକ୍ଷରୁ 1500 ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯାଇଛି। ମାମଲାର ଯାଞ୍ଚ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍ଆଇଟି ମୁଖ୍ୟ ସନ୍ଦୀପ ମିଥକେ ଦେଇଥିବା ସୂଚନା ଅନୁଯାୟୀ ଚାରିଜଣ ପ୍ରମୁଖ କଥିତ ଅଭିଯୁକ୍ତଙ୍କ ବିରୋଧରେ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି। ସେମାନେ ହେଲେ ମତିନ ପଟେଲ, ନିଦା ଖାଁ, ଦାନିଶ ଶେଖ ଏବଂ ତୌସିଖ ଅତାର। ଏହି ମାମଲା ସହିତ ଜଡ଼ିତ ପାଖାପାଖି ଅନ୍ୟ 8 ଜଣଙ୍କ ବିରୋଧରେ ଆସନ୍ତା 4 ଦିନ ମଧ୍ୟରେ ଅତିରିକ୍ତ ଚାର୍ଜସିଟ୍ ଦାଖଲ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। କାର୍ଯ୍ୟାଳୟରେ ଘଟିଥିବା ଏହି ସମ୍ବେଦନଶୀଳ ମାମଲାରେ ଗତ ମାର୍ଚ୍ଚ ମାସ 25 ତାରିଖରେ ଦେଓଲାଲି କ୍ୟାମ୍ପ ପୁଲିସ୍ ଷ୍ଟେସନରେ ମାମଲା ରୁଜୁ ହୋଇଥିଲା। ନିଦା ଖାଁଙ୍କ ବିରୋଧରେ 2 ମାମଲା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ 6-9 ଲେଖାଏଁ ମାମଲା ପଞ୍ଜିକୃତ ହୋଇଥିବା ପୁଲିସ୍ ସୂଚନା ଦେଇଛି। ଏସ୍ଆଇଟି ପକ୍ଷରୁ ଘଟଣାର ଅଧିକ ତଦନ୍ତ ଜାରି ରହିଛି। ଆଇପିଏଲ୍ କ୍ରିକେଟରେ ଗତକାଲିର ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ବିଜୟୀ ହୋଇଛି। ଲକ୍ଷ୍ନୌର ଏକନା କ୍ରିକେଟ ଷ୍ଟାଡିୟମରେ ଗତ ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍ରେ ଟସ୍ ଜିତି ପଞ୍ଜାବ କିଙ୍ଗ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍ ବିନିମୟରେ 196 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଜୋସ୍ ଇଂଲିଶ ସର୍ବାଧିକ 72 ରନ୍ ସଂଗ୍ରହ କରିଥିଲେ। 197 ରନ୍ର ବିଜୟ ଲକ୍ଷ୍ୟକୁ ପଞ୍ଜାବ କିଙ୍ଗ୍ସ 18 ଓଭରରେ 3 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଦଳ ପକ୍ଷରୁ ଅଧିନାୟକ ଶ୍ରେୟସ୍ ଆୟର ସର୍ବାଧିକ ଅପରାଜିତ 101 ରନ୍ ସଂଗ୍ରହ କରିଥିଲେ। ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଆଜି 2 ମ୍ୟାଚ୍ ଖେଳାଯିବ। ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମଠାରେ ଅପରାହ୍ନ 3:30 ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ହେବ। ଦ୍ୱିତୀୟ ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ସନ୍ଧ୍ୟା 7:30 କୋଲକାତା ନାଇଟ୍ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ହେବ। ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼, ପୂର୍ବ ମଧ୍ୟପ୍ରଦେଶ, ପୂର୍ବ ଉତ୍ତରପ୍ରଦେଶ ଏବଂ ବିଦର୍ଭରେ ଆଜି ପ୍ରବଳ ଗରମ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଓଡ଼ିଶା ସମେତ ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ପଞ୍ଜାବ, ରାଜସ୍ଥାନ, ତେଲେଙ୍ଗାନା, ପଶ୍ଚିମ ମଧ୍ୟପ୍ରଦେଶ ଏବଂ ପଶ୍ଚିମ ଉତ୍ତରପ୍ରଦେଶରେ ମଧ୍ୟ ଗରମ ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଅନ୍ୟପକ୍ଷରେ ଆସାମ, ମେଘାଳୟ, ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ ଏବଂ ସିକ୍କିମ୍ର କେତେକ ଅଞ୍ଚଳରେ ଆଜି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଆଜି ହେବ ଦ୍ୱିପାକ୍ଷିକ ଆଲୋଚନା। ଭିଭିଜି ରାମଜୀ ଆଇନ ଅଧୀନରେ ଚିଠା ନିୟମାବଳୀ ଜାରି କଲେ ସରକାର। ଆସନ୍ତା ମାସ 21 ତାରିଖ ସୁଦ୍ଧା ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ। ଆମେରିକା ଓ ଇରାନ୍ ମଧ୍ୟରେ ଦୀର୍ଘକାଳୀନ ଶାନ୍ତି ଚୁକ୍ତି ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 7 ୱିକେଟ୍ରେ ପରାସ୍ତ କଲା ପଞ୍ଜାବ କିଙ୍ଗ୍ସ। ଆଜି ଖେଳାଯିବ 2 ମ୍ୟାଚ୍। ସମ୍ବାଦ ଶେଷ ହେଲା।

ଓଡ଼ିଆରେ ସମ୍ବାଦ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକରୁ। ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ। ସମୟ ସକାଳ 7:25 ପ୍ରଚାର କରୁଛୁ କାର୍ଯ୍ୟକ୍ରମ କିଶୋର ସ୍ୱର। ପ୍ରଯୋଜନା ଏମ୍ ନାଗଭୂଷଣ ମାଝି, ଉପସ୍ଥାପନରେ ବୀଣାପାଣି ସିଂ ଏବଂ ନିବେଦିତା ବାରିକ। କାର୍ଯ୍ୟକ୍ରମ କିଶୋର ସ୍ୱର।

0: ତେବେ ଅପା ଗୋଟେ କଥା ପଚାରିବି।
1: ପଚାର ପଚାର।
0: ଆପଣଙ୍କୁ ଯଦି ପଚରାଯାଏ ଆପଣଙ୍କ ପାଇଁ ଦୁନିଆର ସବୁଠାରୁ ଅଧିକ ପ୍ରିୟ ଜିନିଷ କଣ ବୋଲି?
1: ମୁଁ ତ କହିବି ପିଲାଙ୍କ ମୁହଁ, ସେଇ ବିମଳ ହସଟି ସବୁଠୁ ନ୍ୟାରା ଆଉ ସବୁଠୁ ପ୍ୟାରା। ତୁମକୁ କଣ ଭଲ ଲାଗେନି ଛୋଟ ପିଲାର ହସ ଆଉ ତାର ଠୁକୁ ଠୁକୁ ଚାଲି, ଗୁଲୁଗୁଲିଆ ହସ, ଦରଟି କଥା? ଯେତେ ନିଷ୍ଠୁର ବ୍ୟକ୍ତିଟିଏ ହେଲେ ବି ଜାଣିଛନ୍ତି ବିଦା, ପିଲାଙ୍କ କମଳ କଥାରେ ତାଙ୍କର ହୃଦୟ ତରଳି ଯାଏ।
0: ହଁ ପା, ଏକଦମ ଠିକ କଥା, ମୁଁ ତ ପୁରା ପାଇଆ ହୋଇଯାଏ।
1: ତମେ ଏକା ନୁହନି ବିଦା, ସମସ୍ତେ ବାଇଆ ହେଇଯାନ୍ତି, ବେଶୀ ତ ବାପା ମା ଭୁଲି ଯାଆନ୍ତି। ପିଲା ସେଇ ଭିତରେ ନିଜକୁ ଜାହିର କରିବାକୁ ଯାଇ କେମିତି ଜିଦ କରିବା ଶିଖିଯାଏ। କଢିଟିଏ ଫୁଲ

0: ଦେବା ଯେତିକି ସହଜ, କିନ୍ତୁ ଶିଶୁକୁ ଭଲ ମଣିଷଟିଏ କରିବା ସେତେ ସହଜ ନୁହେଁ ନିବେଦିତା। ତେଣୁ ଶିଶୁର ମନକୁ ବୁଝି ତାକୁ ଠିକ୍ ବାଟ ଦେଖେଇବା ହେଉଛି ବଡ଼ମାନଙ୍କର କର୍ତ୍ତବ୍ୟ।
1: ହଁ ପା, ବଡ଼ମାନେ ଗୁରୁଜନମାନେ ବା ବାପା ମା ମାନେ ପିଲାଙ୍କୁ ଗେଲ ଆଦର ତ କରିବେ, ଆଉ ବେଳ ପଡ଼ିଲେ କଡ଼ାକଡ଼ି ତାଗିଦ ମଧ୍ୟ କରିବେ, ଆଉ ତାଙ୍କ ସହିତ ମିଶିବେ ମଧ୍ୟ। ତାଙ୍କ ସହିତ ମିଶିଲେ ଯାଇ ସେମାନେ ଭଲ ମଣିଷଟିଏ ହୋଇପାରିବେ, ନଚେତ ତ ସେମାନେ ବିଗିଡ଼ି ଯିବେ।
0: ହଁ ନିବେଦିତା, ଏକଦମ ଠିକ କଥା କହିଛ। ପିଲାମାନେ ଭଲ ମଣିଷ ହେବେ, ଭଲ କାମ କରିବେ, ତାହେଲେ ଯାଇ ତାଙ୍କ ଜୀବନ ସାର୍ଥକ ହେବ ମଣିଷପଣରେ। ଏଇଠି ଉତ୍କଳମଣି ଗୋପବନ୍ଧୁଙ୍କର କବିତାର ଗୋଟିଏ ଅଂଶ ମନେ ପଡ଼ିଯାଏ, କଣ ଜାଣିଛ? ମାନବ ଜୀବନ ନୁହେଁ କେବଳ ବର୍ଷ ମାସ ଦିନ ଦଣ୍ଡ, କର୍ମେ ଜୀବନର କର୍ମ ଏକାତାର ଜୀବନର ମାନଦଣ୍ଡ।
1: ପ୍ରକୃତରେ ଆୟୁଷ ନୁହେଁ, ମଣିଷ ଅର୍ଜନ କରିଥିବା ଯଶ ହିଁ ଜୀବନର ବଡ଼ କଥା। କିଏ କେତେ ଦିନ ବଞ୍ଚିଛି କେହି ମନେ ରଖନ୍ତି ନାହିଁ, କିନ୍ତୁ କିଏ ଦେଶ ପାଇଁ ଲୋକଙ୍କ ପାଇଁ କଣ କରିଛି ସେହି କଥାକୁ ବେଶୀ ମନେ ରଖନ୍ତି। ସମୟ ସୁଅରେ ବହିଯାଏ ଦିନ, କିନ୍ତୁ ରହିଯାଏ ମଣିଷର ଯଶ ଆଉ କୀର୍ତ୍ତି। ନିଜର ସୁକର୍ମର ସୁଅରେ ସୁବାସିତ ହୁଏ ଏହି ସଂସାରରେ, ମରିକି ବି ସିଏ ହୁଏ ଅମର, ଲୋକଙ୍କ ପାଇଁ ହୁଏ ସିଏ ଚିରସ୍ମରଣୀୟ। ନିଜ ସୁଖକୁ ଭୁଲି ଲୋକଙ୍କ ହିତ ପାଇଁ ଆଉ ମା ମାଟିର ସେବା ପାଇଁ ଯିଏ ନିଜ ଜୀବନକୁ ଉତ୍ସର୍ଗ କରିଦିଏ, ଦୁଃଖ ଯନ୍ତ୍ରଣାକୁ ଆଦରି ନିଏ, ସେ ମହାମାନବ ବା ମହାପୁରୁଷ ପାଲଟିଯାଏ।
0: ହଁ ରେ ପିଲାଏ, ଅପା ଏକଦମ ଠିକ କଥା କହୁଛନ୍ତି। ଖାଲି କଣ ସେତିକିରେ ପିଲାଏ, ସେମାନଙ୍କ ଜୀବନ ଅନ୍ୟ ପାଇଁ ବନିଯାଏ ଆଦର୍ଶ, ଅନୁକରଣୀୟ। ସେମାନଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ବେଳେବେଳେ ସେମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରୁ, ସେମାନଙ୍କର ଫଟୋଚିତ୍ର ତିଆରି କରୁ, ଏବଂ ସେହି ଫଟୋଚିତ୍ରରେ ତାଙ୍କୁ ପୂଜା ମଧ୍ୟ କରୁ। ସେମାନଙ୍କ ଗୁଣାବଳୀକୁ ସଦା ମନେ ପକେଇ ସେହି ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜ ଜୀବନକୁ ସଦା ଗଢିବାକୁ ଚେଷ୍ଟା କରୁ।
1: ହଁ ରେ ପିଲାଏ, ଏହି ଭାରତ ମାଟିରେ ସେମିତି ବହୁ ସୁପୁରୁଷମାନେ ଜନ୍ମ ହୋଇ ମାତୃଭୂମିକୁ ଧନ୍ୟ କରିଛନ୍ତି। ସେମାନେ ପରବର୍ତ୍ତୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛନ୍ତି। ସେମାନଙ୍କର କାର୍ଯ୍ୟକଳାପରେ ଏହି ଜଗତ ଚମତ୍କୃତ ହୋଇଯାଇଛି। ସେମାନେ କେବଳ ନିଜ ଦେଶ ଭିତରେ ନୁହେଁ, ସାରା ବିଶ୍ୱରେ ବିସ୍ମୟ ପାଲଟି ଯାଇଛନ୍ତି। ଏହି ମହାପୁରୁଷମାନଙ୍କ ମଧ୍ୟରେ ଜଣେ ରହିଛନ୍ତି ଆମର ଅତି ପ୍ରିୟ ଶିଶୁପ୍ରେମୀ ଭାରତ ରତ୍ନଧାରୀ, ଭାରତର ମୁକ୍ତି ସଂଗ୍ରାମର ଅନ୍ୟତମ ସାରଥୀ, ଶାନ୍ତିର ଦୂତ ସେ, ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ପଟଶିଷ୍ୟ ସେ, ପୁଣି ସ୍ୱାଧୀନ ଭାରତବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ ସେ। ତେବେ ମନେ ପଡ଼ୁଛି ପିଲାଏ, ସେ କିଏ?
0: ହଁ ରେ ପିଲାଏ, ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ପଣ୍ଡିତ ଜବାହରଲାଲ ନେହେରୁ। ତେବେ ପିଲାଏ, ଆଗକୁ ଆସୁଛି ପରା ତାଙ୍କର ତୀରଧାନ ଦିବସ। ଏହି ଦିନରେ ତାଙ୍କର ଆତ୍ମା ପରମାତ୍ମାଙ୍କ ଠାରେ ଲୀନ ହୋଇଯାଇଥିଲା। ତେବେ ଏହି ପରିପ୍ରେକ୍ଷୀରେ ଶୁଣ ପିଲାଏ, ତାଙ୍କରି ଜୀବନୀରୁ କିଛି କଥା କହୁଛନ୍ତି ସଚିନ୍ଦ୍ର କୁମାର ବିଶ୍ୱାଳ। ତେବେ ଶୁଣ ପିଲାଏ, ମରିକି ବି ସେ ଅମର।
2: ପିଲାମାନେ, ଆମ ଆଦରର ଚାଚା ନେହେରୁ, ତାଙ୍କର ଆବିର୍ଭାବ 1899 ନଭେମ୍ବର ମାସ 14 ତାରିଖରେ। ଯେଉଁ ନଭେମ୍ବର 14 ତାରିଖ ସମଗ୍ର ଭାରତବର୍ଷରେ ଶିଶୁ ଦିବସ ରୂପେ ପ୍ରତିବର୍ଷ ପାଳିତ ହେଉଅଛି, ଆଉ ତାଙ୍କର ତୀରଧାନ ହେଉଛି 1964 ମେ ମାସ 27 ତାରିଖରେ। ଏହି ଦିନରେ ଇହଲୀଳା ସମ୍ବରଣ କରି ସେ ଏ ସଂସାରରୁ ବିଦାୟ ନେଇଥିଲେ। 75 ବର୍ଷର ତାଙ୍କର ସେ ଜୀବନ ଜୀବନ ନୁହେଁ, ଏକ ଇତିହାସ, ସ୍ୱପ୍ନ, ସଂଘର୍ଷ, ଶ୍ରମ, ସମ୍ଭାବନା, ସାଫଲ୍ୟ ଓ କୃତିତ୍ୱର କାହାଣୀ। ସଦା ଚଳଚଞ୍ଚଳ, କର୍ମତତ୍ପର, ସବୁଠାରୁ ପରିଶ୍ରମୀ ଆମ ପ୍ରିୟ ପ୍ରଥମ ପ୍ରଧାନମନ୍ତ୍ରୀ। ସୁନ୍ଦର ଯେତିକି, ଅନ୍ଧାର ସେତିକି, ଏଇ ଯେ ଗହନ ବନ, ତେଣୁ ତୁ ଆପଣା ସଂକଳ୍ପେ ଅଟଳ, ଅଚଳ ରହରେ ମନ। ଆଗରେ ପଡ଼ିଛି ପଥ ବହୁ ଦୂର, ଆହୁରି କେତେ ଯେ ବାକି, ଚାଲିବି ଚାଲିବି ନ ପଡ଼ିବି ଥକି, ମୁଦିବା ଆଗରୁ ଆଖି। ଏହି କବିତାର ଅର୍ଥକୁ ମର୍ମେ ମର୍ମେ ଅନୁଭବ କରି ସେ ଜୀବନକାଳ ଭିତରେ କେବେ ବି ଥକି ପଡ଼ିନଥିଲେ, କେବେ ବି ରୁକି ଯାଇନଥିଲେ। ଅଳସପଣକୁ ଘୃଣା କରି ଶ୍ରମର ମର୍ଯ୍ୟାଦାକୁ ବୁଝେଇବାକୁ ଯାଇ ସେ କହୁଥିଲେ, ଆରାମ ହାରାମ ହେଇ। ଭାରତର ମୁକ୍ତି ସଂଗ୍ରାମରେ ମହାତ୍ମା ଗାନ୍ଧୀଙ୍କର ପଟଶିଷ୍ୟ ସାଜି ସେ ଅହିଂସା ଆନ୍ଦୋଳନର ଅନ୍ୟତମ ସୈନିକ ରୂପେ ଲଢ଼ି ଦେଶକୁ ଇଂରେଜମାନଙ୍କ କବଳରୁ ମୁକ୍ତ କରିବାରେ ସକ୍ଷମ ହୋଇପାରିଥିଲେ। 1947 ଅଗଷ୍ଟ ମାସ 15 ତାରିଖରେ ଦେଶ ସ୍ୱାଧୀନ ହୁଏ। ସ୍ୱାଧୀନ ଭାରତର ଭାଗ୍ୟ ବିଧାତା, ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ରୂପେ ଦାୟିତ୍ୱ ଗ୍ରହଣ କରନ୍ତି ପଣ୍ଡିତ ଜବାହରଲାଲ ନେହେରୁ। ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ରୂପେ ଦାୟିତ୍ୱ ଗ୍ରହଣ କଲା ପରେ ନେହେରୁ ଭାରତର ସ୍ୱରାଷ୍ଟ୍ର ନୀତି, ବୈଦେଶିକ ନୀତି, ଅର୍ଥନୈତିକ ବିକାଶର ଖସଡ଼ା, ଶିଳ୍ପ ତଥା ବୈଜ୍ଞାନିକ ବିକାଶର ଯୋଜନା ପ୍ରସ୍ତୁତ କରିଥିଲେ। ତାଙ୍କର ସମସାମୟିକ ରାଷ୍ଟ୍ରନୀତିଜ୍ଞ ଚର୍ଚିଲ, ମାକମିଲନ, କ୍ରୁଶ୍ଚେଭ, ଆଇଜନ୍ ହାୱାର, ଡିଗଲ ଓ ଟିଟୋଙ୍କ

0: ସେ କୌଣସି ଗୁଣରେ କମ୍ ନଥିଲେ। ପ୍ରଧାନମନ୍ତ୍ରୀ ହେବା ପରେ ନେହେରୁ ସ୍ୱାଧୀନ ଭାରତର ଗୃହମନ୍ତ୍ରୀ ସର୍ଦ୍ଦାର ପଟେଲଙ୍କ ସହାୟତାରେ 66 ଗଡ଼ଜାତକୁ ଭାରତ ସହିତ ମିଶାଇବା, ଜାତିସଂଘ ନିରାପତ୍ତା ପରିଷଦରେ ଆଲୋଚନା କରାଇ ଭାରତ ପାକିସ୍ତାନ ସୀମା ନିର୍ଦ୍ଧାରଣ କରାଇବା, ପଞ୍ଚବାର୍ଷିକ ଯୋଜନା ପ୍ରସ୍ତୁତ କରି ଭାରତର କୃଷି ଶିଳ୍ପ ବ୍ୟବସାୟ ଶିକ୍ଷା ରାସ୍ତାଘାଟର ଉନ୍ନତି ଜମିଦାରୀ ପ୍ରଥାର ଉଚ୍ଛେଦ ଗ୍ରାମ ପଞ୍ଚାୟତ ଗଢ଼ି ଗାଁ ଗହଳିର ଉନ୍ନତି ଓ ବେକାର ସମସ୍ୟାର ସମାଧାନ ଆଦି କାର୍ଯ୍ୟ ସେ ଆରମ୍ଭ କଲେ। ପୃଥିବୀର ସବୁ ରାଷ୍ଟ୍ର ସହିତ ବନ୍ଧୁତା ତାଙ୍କରି ଦ୍ୱାରା ହିଁ ସ୍ଥାପିତ ହୋଇପାରିଥିଲା। 1947-1964 ଦୀର୍ଘ 17 ବର୍ଷ କାଳ ସେ ଭାରତର ନାନାବିଧ ଉନ୍ନତି କଳ୍ପେ ଆପ୍ରାଣ ଉଦ୍ୟମ କରିଯାଇଅଛନ୍ତି। ଆଜୀବନ ଦେଶ ସେବା ଓ ଶାନ୍ତି ସ୍ଥାପନ ଦିଗରେ ରତ ଥିବାରୁ 1955 ଜୁଲାଇ ମାସରେ ତତ୍କାଳୀନ ଭାରତର ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ତାଙ୍କୁ ଭାରତ ରତ୍ନ ଉପାଧିରେ ଭୂଷିତ କରିଥିଲେ। ନେହେରୁ ଚାହୁଁଥିଲେ ସବୁ ଦେଶ ସୁଖ ଶାନ୍ତିରେ ଚଳନ୍ତୁ, ତେଣୁ ସେ ପଞ୍ଚଶୀଳ ନୀତି ପ୍ରଣୟନ କଲେ। 1964 ଭାରତ ପରମାଣୁ ବୋମା ପରୀକ୍ଷା କରିବ ନାହିଁ ବୋଲି ଚୁକ୍ତିପତ୍ରରେ ସେ ସ୍ୱାକ୍ଷର କଲେ। ଏଇଥିରୁ ସେ ପ୍ରକୃତରେ ବିଶ୍ୱ ଶାନ୍ତି ଚାହାନ୍ତି ବୋଲି ପ୍ରମାଣିତ ହେଲା। ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ତାଙ୍କ ବିଷୟରେ କହିଥିଲେ ଯେ ସେ ସତ କଥା କହିବାକୁ କେବେ ଲଜ୍ଜାବୋଧ କରୁନଥିଲେ, ସୁବିଧା ଥିଲେ ମଧ୍ୟ ମିଥ୍ୟାକୁ ଦ୍ୱାହି ଦେଇ ସେ ବନ୍ଧୁତା କରୁନଥିଲେ, କିମ୍ବା ବିପଦରେ ସତ୍ୟପଥରୁ କେବେ ଟଳୁନଥିଲେ। ପିଲାମାନେ, ତୁମେ ତ ଜାଣିଛ ନେହେରୁ ବହୁତ ଭଲ ପାଉଥିଲେ ଫୁଲକୁ, ବିଶେଷ କରି ଗୋଲାପ ଫୁଲକୁ। ଆଉ ଭଲ ପାଉଥିଲେ ଫୁଲ ସଦୃଶ ତୁମରି ଭଳି ଶିଶୁମାନଙ୍କୁ। ସେଇଥିପାଇଁ ତ ତାଙ୍କରି ଜନ୍ମ ଦିବସକୁ ଶିଶୁ ଦିବସ ରୂପେ ପାଳନ କରାଯାଏ। ଶିଶୁମାନଙ୍କ ପ୍ରତି ତାଙ୍କ ମନରେ ଥିଲା ସୀମାହୀନ ଶ୍ରଦ୍ଧା ଓ ସରାଗ। ଅନାବିଳ ହୃଦୟରେ ସେ ଭଲ ପାଉଥିଲେ ଶିଶୁମାନଙ୍କୁ। ଯେଉଁ କାମ ଅନ୍ୟମାନେ ନେହେରୁଙ୍କ ପାଖରୁ କରିବାକୁ ସକ୍ଷମ ହେଉନଥିଲେ, ତାହା ଶିଶୁମାନେ ଅକ୍ଲେଶରେ ତାଙ୍କ ପାଖରୁ କରାଇ ନେଇପାରୁଥିଲେ। ଥରେ ଗୋଟିଏ ପିଲା ନେହେରୁଙ୍କୁ ଲେଖିଲା, ଚାଚାଜୀ, ଆପଣ ତ ଭାରତର ପ୍ରଧାନମନ୍ତ୍ରୀ, ଆପଣଙ୍କର ସବୁ ଇଚ୍ଛା ପୂରଣ ହେଇଥିବ ନା? ନା ଆପଣଙ୍କର ମଧ୍ୟ ଏମିତି କିଛି ଇଚ୍ଛା ଅଛି ଯାହା ଏଯାଏ ପୂରଣ ହେଇନାହିଁ? ଚିଠି ପାଇ ନେହେରୁ ଖୁସି ହେଇଗଲେ। ସେ ପିଲାଟି ପାଖକୁ ସେ ଉତ୍ତରରେ ଲେଖିଲେ, ଶ୍ରଦ୍ଧାଭାଜନେଶୁ, ତୁମର ଧାରଣା ବିଲକୁଲ ଠିକ, କାରଣ ମୋର ବି କିଛି ଏମିତି ଇଚ୍ଛା ଅଛି ଯାହା ଏଯାବତ୍ ପୂରଣ ହୋଇପାରି ନାହିଁ। ସେଗୁଡିକ ହେଲା, 1, ମୋର ମନ ହେଉଛି କୌଣସି ଆଖୁ କିଆରୀରେ ପଶି ମନ ଭରିକି ଆଖୁ ଭାଙ୍ଗିକି ଖାଆନ୍ତି। 2, ସଡକ ପାଖରେ ଥିବା ଚା ଦୋକାନରେ ଅଟକି ଯାଆନ୍ତି ଆଉ ରେଡିଓରୁ ପ୍ରସାରିତ ହେଉଥିବା କ୍ରିକେଟ ଖେଳର ଧାରା ବିବରଣୀ ଭିଡ ମଧ୍ୟରେ ଛିଡାହେଇକି ଶୁଣନ୍ତି, କିମ୍ବା ଦିଲ୍ଲୀର ଚାନ୍ଦିନୀ ଚୌକରୁ ଖୋଲା ଘୋଡାଗାଡି ଟମଟମରେ ବାହାରି ଚାରିଆଡ଼େ ବୁଲି ବୁଲି ଦେଖନ୍ତି, ଆଉ ନହେଲେ ନିର୍ଜନ ରାତିରେ ଘରୁ ବାହାରି ଆସି ଗୋଟିଏ ସ୍ଥାନରେ ଚୁପଚାପ ବସନ୍ତି ଆଉ କବିତା ଲେଖନ୍ତି। କିଛି ନହେଲେ ବି ଏମିତି ଇଚ୍ଛାଟିଏ ମନ ଭିତରେ ଅଛି, ଗୋଟିଏ ସୁନ୍ଦର ପତ୍ରିକା ସମ୍ପାଦନ କରନ୍ତି ଯାହାର ମୁଖ୍ୟ ପୃଷ୍ଠାରେ ଲେଖା ଥାନ୍ତା, ସମ୍ପାଦକ ଜବାହରଲାଲ ନେହେରୁ। ଏମିତି ଥିଲେ ନେହେରୁ, ଫୁଲ ପରି କୋମଳ, ପାହାଡ଼ ପରି ଅଟଳ, ଆଭିଜାତ୍ୟ ପ୍ରାଚୁର୍ଯ୍ୟ ମଧ୍ୟରେ ଜନ୍ମ ହୋଇ ମଧ୍ୟ ସେ ଥିଲେ ନିରହଙ୍କାର, ସରଳ, ଦରଦୀ, ଦୟାଶୀଳ, ନିର୍ଭୀକ, କର୍ତ୍ତବ୍ୟନିଷ୍ଠ, ଦେଶପ୍ରାଣ। 1964 ଜାନୁଆରୀ ମାସରେ କଂଗ୍ରେସ ଅଧିବେଶନରେ ଯୋଗ ଦେବା ପାଇଁ ସେ ଆମ ଓଡ଼ିଶାର ଭୁବନେଶ୍ୱରକୁ ଆସିଥିଲେ। ଭୁବନେଶ୍ୱରରେ ହଠାତ୍ ତାଙ୍କର ଶରୀର ଅସୁସ୍ଥ ହୋଇପଡ଼ିଲା, ସେ ଦିଲ୍ଲୀ ଫେରିଗଲେ। ଡାକ୍ତରଙ୍କର ପରାମର୍ଶ କ୍ରମେ ସେ ଡେରାଡୁନ୍ ଗଲେ। ଡେରାଡୁନ୍ରୁ ଦିଲ୍ଲୀ ଫେରିଆସିଲେ 22 ତାରିଖରେ। ମାତ୍ର 27 ସକାଳେ ସେ ପୁଣି ଆଉ ଥରେ ଅସୁସ୍ଥ ହୋଇପଡ଼ିଲେ। ଡାକ୍ତରମାନଙ୍କର ସମସ୍ତ ଚେଷ୍ଟା ବିଫଳ ହେଲା। ସେଇଦିନ 2:30 ସମୟରେ ଭାରତବାସୀଙ୍କୁ ଶୋକ ସାଗରରେ ଭସାଇ ଦେଇ ସେ ଆରପାରିକୁ ଚାଲିଗଲେ। ଦିଲ୍ଲୀର ରାଜଘାଟ ନିକଟରେ ଶାନ୍ତିବନରେ ଗାନ୍ଧିଜୀଙ୍କର ସମାଧିଠାରୁ ଅଳ୍ପ ଦୂରରେ ତାଙ୍କର ସଂସ୍କାର କରାଗଲା। ବିଦେଶରୁ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଦେବାକୁ ସେ ସମୟରେ ଭାରତକୁ ଆସିଥିଲେ। ତାଙ୍କରି ଇଚ୍ଛା ଅନୁସାରେ ତାଙ୍କରି ଚିତାଭସ୍ମକୁ ଆକାଶ ମାର୍ଗରୁ ଭାରତର ଚାରିଆଡ଼େ ବିଞ୍ଚି ଦିଆଯାଇଥିଲା। ପ୍ରକୃତରେ ନେହେରୁ ଦେଶକୁ ଯେମିତି ଭଲ ପାଉଥିଲେ ତାର ତୁଳନା ନାହିଁ, ତାର ପଟାନ୍ତର ନାହିଁ। ସେଇଥିପାଇଁ ସେ ଚିରସ୍ମରଣୀୟ ହୋଇ ରହିଛନ୍ତି, ରହିଥିବେ ମଧ୍ୟ। ଧନ୍ୟ ଚାଚାଜୀ, ଧନ୍ୟ ତୁମର ଦେଶଭକ୍ତି, ଧନ୍ୟ ତୁମର ପିତାମାତା, ତୁମ ଭଳି ବରପୁତ୍ର ପାଇ ଏ ଭାରତ ମାତା ମଧ୍ୟ ଧନ୍ୟ।
1: ସତରେ ପିଲାଏ, ସେ ମରିକି ବି ଆମ ପାଇଁ ଆଜି ଅମର।
2: ତେବେ ତାଙ୍କରି ଉଦ୍ଦେଶ୍ୟରେ ଏଥର ସୁନ୍ଦର ସମବେତ କଣ୍ଠରେ ଗୀତଟିଏ ଶୁଣିନିଅ।

0: ବାହ ପିଲେ ବାହ, ସମସ୍ତଙ୍କ ପାଖେ ପ୍ରିୟ ହେବାକୁ ହେଲେ ଜମାରୁ ମିଛ କହିବାନି, ଅହଙ୍କାରୀ ହେବାନି, ନିଜକୁ ଜ୍ଞାନୀ ମଣି ଅନ୍ୟକୁ ହେୟ ଜ୍ଞାନ କରିବାନି, ହେଲା?
1: ତେବେ ପିଲାଏ, ଏବେ ତ ତମମାନଙ୍କର ସବୁ ଖରା ଛୁଟି ପଡିଛି, ଏବେ ଯେମିତି ଖରା ହେଉଛି, ରାସ୍ତାଘାଟ, କୋଠାଘର ଆଉ କଳକାରଖାନା ତିଆରି ପାଇଁ ବଡ଼ ବଡ଼ ଗଛ ସବୁ କଟା ଯାଇଛି, ତେଣୁ ଖରାର ପ୍ରକୋପ ବେଶି ଲାଗୁଛି। ସେଥିପାଇଁ ତମମାନଙ୍କୁ ସବୁବେଳେ କହୁଛୁ, ଘରୁ ବାହାରକୁ ବିନା କାରଣରେ ଜମା ବାହାରିବନି, ପାଣି ଯଥେଷ୍ଟ ପିଇବ, ମଝିରେ ମଝିରେ ORS, ସର୍ବତ, ତୋରାଣୀ, ଘୋଳ ଦହି ପିଇବ, ହେଲେ ଆଇସକ୍ରିମ ଆଉ କୋଲ୍ଡ ଡ୍ରିଙ୍କସ୍ଠୁ ପୁରା ପୁରି ଦୂରେଇ ରହିବ, ଆଉ ବାହାରକୁ ବାହାରିଲା ବେଳେ ଆଖିରେ କଳା ଚଷମା, ପାଦରେ ଜୋତା ପିନ୍ଧିବ, ତା ସହିତ ହାଲୁକା ଓ ସୂତାର ଢିଲା ପୋଷାକ ପିନ୍ଧିବ, ସାଙ୍ଗରେ ଛତା ଆଉ ପାଣି ବୋତଲ ନେବାକୁ ଯେମିତି ଜମା ଭୁଲିବନି।
0: ଆଉ ଗୋଟିଏ କଥା ମନେ ରଖ ପିଲାଏ, ଖରାରେ ଯଦି କେତେବେଳେ ଦେହ ଖରାପ ଲାଗେ ବା ମୁଣ୍ଡ ବୁଲାଏ, ତାହେଲେ ସଙ୍ଗେ ସଙ୍ଗେ ପାଖରେ ଯିଏ ଥିବ ତାଙ୍କୁ କହିଦବ, ଛାଇ ଜାଗା ଦେଖି ସଙ୍ଗେ ସଙ୍ଗେ ବସି ପଡିବ, ତାପରେ ଡାକ୍ତରଙ୍କ ପାଖକୁ ଯିବ, ହେଲା? ତେବେ ପିଲାଏ, ସମସ୍ତେ ତ ଜାଣିଛ ବୈଶାଖରେ ସୂର୍ଯ୍ୟଙ୍କର କିରଣ ଖୁବ ଟାଣ ହୁଏ, ଦେହରୁ ଗମ ଗମ ଝାଳ ବୁହେ, ନଈ ନାଳ କୂଅ ପୋଖରୀ ସବୁ ଶୁଖିଯାଏ, ଜଳ ପାଇଁ ପଶୁ ପକ୍ଷୀଙ୍କଠୁ ନେଇ ସମସ୍ତେ ଅତିଷ୍ଠ ହୋଇଉଠନ୍ତି। ଏଇଭଳି ପରିବେଶକୁ ନେଇ କବିତାଟିଏ ଅଛି ତୁମମାନଙ୍କ ପାଇଁ, ତେବେ ପିଲାଏ ଶୁଣ କବିତା। ଗ୍ରୀଷ୍ମ ଆସିଛି,
2: ନୀଳ ଆକାଶରୁ ନିଆଁ ବରଷୁଛି, ମାଟି ପାଣି ଯାଏ ତାତି, ବୈଶାଖୀ ଝାଞ୍ଜି ତତଲା ପବନ, ହା ହା କାରେ ଭରେ ଛାତି, ନଈ ତ ଶୁଖିଲା, ନାଳ ବି ଶୁଖିଲା, ପାଣି ଟପେ କାହିଁ ନାହିଁ, ଗୋଳିଆ ପାଣିରେ ଭାତ ପଖାଳ ଲ ତୋରାଣି ପିଇବା ପାଇଁ, ନିଦ ତ ହୁଏନି ରାତି ଅଧ ଯାଏ, ଗୁଳି ଗୁଳି ଦାଉ ସାଧେ, ସିନ୍ଦୁରା ଫାଟିଲେ ସୁନ୍ଦର ସକାଳ, ଆଖି ପତା ବୁଝିଯାଏ, ସହି ହେଉ ନାହିଁ ରହି ହେଉ ନାହିଁ, ଦିନ ରାତି ବହେ।

0: ବିଷ ପରି ଲାଗେ ଏ ଗିରିଶମ ଦିନ ସଭିଙ୍କ ପାଇଁ ସତେ କି କାଳ। ଝଙ୍କା ବର ଗଛ ନାହିଁ ଆଉ ଏବେ ଆମ୍ବ ତୋଟା ଆଉ ନାହିଁ। ଗାଈ ଗୋରୁ ସବୁ ଏଖରା ତାତିରେ ଛାଇ ନ ପାଆନ୍ତି କେହି। ଇନ୍ଦ୍ର ଦେବତା ହେ ତମ ପାଖେ ଆମ ସମସ୍ତଙ୍କର ଏତିକି ଅଳି। ଏଇ ପୃଥିବୀ ମାଆକୁ ଦିଅ ହସାଇ। ଶୀତଳ ବରଷା ଆକାଶୁ ଝରାଇ, ଶୀତଳ ବରଷା ଆକାଶୁ ଝରାଇ।
1: ହଁ ପିଲାଏ, ଏମିତି ପରିସ୍ଥିତିରେ ତ ସମସ୍ତେ ଡହଳ ବିକଳ ହେବା ସ୍ୱାଭାବିକ। ତେବେ ଖାଲି ବିକଳ ହେଲେ କଣ ହବ? ସେଥିପାଇଁ କିଛି କରିବାକୁ

ହରେ ପିଲାଏ, କଥାରେ ଅଛି ପରା, ଆମ ପରିବେଶ ଆମରି ହାତେ। ଆମେ ଚାହିଁଲେ ସବୁ କିଛି କରିପାରିବା, ସୁନ୍ଦର ପରିବେଶ ବି ସୃଷ୍ଟି କରିପାରିବା। ତେଣୁ ଗଛ ଲଗେଇବା ସଭିଏଁ, ଆଉ ତାର ଉପଯୁକ୍ତ ଯତ୍ନ ବି ନେବା ସଭିଏଁ, ନିଜେ କରିବା ସହ ଅନ୍ୟକୁ ମଧ୍ୟ ଏଥିପାଇଁ ଉତ୍ସାହିତ କରେଇବା। କାରଣ ଗଛ ପାଇଁ ଆମେ ସୁସ୍ଥ, ସୁନ୍ଦର ଆଉ ନିର୍ମଳ ପରିବେଶ ପାଇପାରିବା। ହେଲା, ଏଥର ତୁମରି ପରୀକ୍ଷା ଭାଇଟିଏ। ଆଶୁତୋଷ ଇଲେକ୍ଟ୍ରିକ ଅର୍ଗାନ ବଜାଉଛନ୍ତି, କେମିତି ଶୁଣ।

0: ଏଥର ପିଲାଏ ସମୟ ହେଲାଣି କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। ଆଜିର କାର୍ଯ୍ୟକ୍ରମ ତମମାନଙ୍କୁ ସବୁ କେମିତି ଲାଗିଲା ମତାମତ ଜଣାଇ ଚିଠି ଦେବ। ଆମକୁ ଚିଠି ଲେଖିବାର ଠିକଣା
1: କିଶୋରସର ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା ପିନକୋଡ 7570002। ତେବେ ତମ ଚିଠିକୁ ଅନେଇ ଆଜି ଏଇଠି ରହୁଛୁ ପିଲାଏ। ଆମେ ଦୁଇ ଅପା, ମୁଁ ବୀଣାପାଣି ସିଂ
0: ଆଉ ମୁଁ ନିବେଦିତା ବାରିକ।

ଶୁଣିଲେ କାର୍ଯ୍ୟକ୍ରମ କିଶୋର ସ୍ୱର ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ସୁଗମ ସଙ୍ଗୀତ, ଗାଇଛନ୍ତି ଶିଳ୍ପୀ ଶ୍ୱେତଲୀନା, ମନୋଜ ବାଦଲଙ୍କ ରଚନା।

ଶିଳ୍ପୀ ଶେତଳିନାଙ୍କ କଣ୍ଠରେ ଶୁଣିଲେ ସୁଗମ ସଙ୍ଗୀତ, ମନୋଜ ବାଦଲଙ୍କ ରଚନା, ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ଲେକରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗା ହର୍ଜ ଯୋଗେ। ସମୟ ସକାଳ 8:15 ପ୍ରଚାର କରୁଛୁ କାର୍ଯ୍ୟକ୍ରମ ହେଲୋ ବାରିପଦା। ପ୍ରଯୋଜନା ଏମ୍ ନାଗଭୂଷଣ ମାଝୀ, ଉପସ୍ଥାପନରେ ଅଶୋକ କୁମାର ଦତ୍ତ। କାର୍ଯ୍ୟକ୍ରମ ହେଲୋ ବାରିପଦା ଶୁଣିପାରିବେ ଏହି ବିଜ୍ଞାପନ ବିରତି ପରେ।
1: ଖରା ପାଣି ପବନ ସବୁର ସମାଧାନ କରତେ ହୋ।
2: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
1: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପସେଟରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
2: କେଠେ ମିଳୁଛି ଏତେ ସୁବିଧା
1: ଜାଣିନ କି ହୋ? ବାରିପଦାର ଅତି ପରିଚିତ ଦୋକାନ ପରା।
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲ, ମେନ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
2: ତାହେଲେ ଯିବା ନା କି କହୁଛ?
1: ଚାଲ।
4: ଆର୍ବିଆଇ ର ମନି ଆପ୍ ଦୃଷ୍ଟିହୀନଙ୍କୁ ନୋଟ୍ ର ମୂଲ୍ୟ ବର୍ଗ ଚିହ୍ନିବାରେ ସାହାଯ୍ୟ କରିଥାଏ। ଏହି ଆପ୍ କୁ ଆଣ୍ଡ୍ରଏଡ୍ ପ୍ଲେ ଷ୍ଟୋର୍ ଏବଂ iOS ଆପ୍ ଷ୍ଟୋର୍ ରୁ ବିନା କୌଣସି ଶୁଳ୍କରେ ଡାଉନଲୋଡ୍ କରାଯାଇପାରିବ। ଆପ୍ ଇନଷ୍ଟଲ କରିବା ପରେ ଇଣ୍ଟରନେଟ୍ ର ଆଉ ଆବଶ୍ୟକତା ନାହିଁ, ଏହା ଅଫ୍ଲାଇନ୍ ମୋଡ୍ରେ ବି କାମ କରିଥାଏ। ଆପ୍ ମୂଲ୍ୟ ବର୍ଗକୁ ଚିହ୍ନଟ କରେ ଏବଂ ଏହାକୁ ହିନ୍ଦୀ, ଇଂରାଜୀ ଏବଂ 11 ଅନ୍ୟ ଭାଷାରେ ଜଣାଇ ଦିଏ। ତା ସହିତ ଏହି ମୋବାଇଲ୍ ଆପ୍ଲିକେସନ୍ ବ୍ୟାଙ୍କ ନୋଟ୍ ର ମୂଲ୍ୟ ବର୍ଗକୁ ଭାଇବ୍ରେସନ୍ ଇତ୍ୟାଦି ମାଧ୍ୟମରେ ଚିହ୍ନେଇ ଦେଇଥାଏ। ମନେ ରଖିବେ, ଏହି ମୋବାଇଲ୍ ଆପ୍ଲିକେସନ୍ ବ୍ୟାଙ୍କ ନୋଟ୍ ଅସଲି କି ନକଲି ଏହାର ପ୍ରମାଣ ପ୍ରଦାନ କରେ ନାହିଁ, ତେଣୁ ଉପଭୋକ୍ତାଙ୍କ ଠାରୁ ସତର୍କତା ଆଶା କରୁଛୁ। ଆର୍ବିଆଇ କହେ, ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: ଶୁଣୁଛ, ଝିଅ ବାହାଘର ଏପର୍ଯ୍ୟନ୍ତ ଗହଣା କିଣା ହେଲାନି।
6: ଆରେ ମୋ ସାଙ୍ଗ କହୁଥିଲା ନାଣ୍ଡୁ ଭାଇ ଗହଣା ଦୋକାନର କଥା।
5: ନାଣ୍ଡୁ ଭାଇ ଗହଣା ଦୋକାନ, ସେଠି ସବୁ ଠିକ ଠାକ ମିଳିବ ତ?
6: ହଁ, ନାଣ୍ଡୁ ଭାଇ ଗହଣା ଦୋକାନରୁ ସବୁ ଗହଣା ଆଣିବା। ସେଠି ପରା ସରକାରୀ ସ୍ୱୀକୃତି ପ୍ରାପ୍ତ 916 ହଲମାର୍କ ଚିହ୍ନ, HUID କୋଡ୍ ନମ୍ବର ଥିବା ଗହଣା ମିଳୁଛି।
5: ତାହେଲେ ତ ବଢିଆ କଥା।
6: ହଁ ଆଜ୍ଞା, ହଲମାର୍କ ଗହଣା କିଣନ୍ତୁ ନାଣ୍ଡୁ ଭାଇ ଗହଣା ଦୋକାନ, କୁଚେଇ ବସ୍ ଷ୍ଟାଣ୍ଡ, ମୋବାଇଲ ନମ୍ବର 9437112459।
7: ସଦାଙ୍କ ହୃଦୟର ସ୍ୱର, ମନବୀଣାର ଝଙ୍କାର। ହେଲୋ ବାରିପଦା, ହେଲୋ।

0: ଆକାଶବାଣୀ ବାରିପଦାର ଆପଣମାନଙ୍କ ଅନୁରୋଧକୁ ନେଇ ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ବାରିପଦା ପରିସରକୁ ସମସ୍ତଙ୍କୁ ସ୍ୱାଗତ କରୁଛୁ। ଶ୍ରୋତା ବନ୍ଧୁ ନମସ୍କାର, ଆସନ୍ତୁ କଥା ହେବା ଓ ଅନୁରୋଧର କେତେ ଶୁଣିବା।
1: ହ୍ୟାଲୋ,
2: ଗୁଡ୍ ମର୍ଣ୍ଣିଂ।
1: ହଁ, ଭେରି ଗୁଡ୍ ମର୍ଣ୍ଣିଂ।
2: ମୁଁ ଚିତ୍ରରଞ୍ଜନ ସବର କହୁଛି, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜଗନ୍ନାଥପୁରରୁ।
1: ଆଚ୍ଛା, ଜଗନ୍ନାଥପୁରରେ ଆକାଶର ରଙ୍ଗ ବର୍ତ୍ତମାନ କେମିତି?
2: ଆକାଶର ପୁରା କ୍ଲିୟର ଦିଶୁଛି ଆଜ୍ଞା,
1: କ୍ଲିୟର ଦେଖାଯାଉଛି, ମାନେ ବର୍ଷା ହବାର ନାହିଁ।
2: ନାହିଁ ଆଜ୍ଞା,
1: ଚମକପ୍ରଦ ଆକାଶ ହେଇନାହିଁ, ଯେମିତିକି ସୂର୍ଯ୍ୟ କିରଣ ପ୍ରଖର ପଡୁଥିବ, ଆକାଶଟା ଚମକୁଥିବ, ପୁରା ପୁରା ତେଜିଆ ଖରା ହଉଥିବ, ସେ ଖରାରେ ଆମକୁ ସନ୍ତୁଳି ହେବାର ସୁଯୋଗ ମିଳିବ। ସୂର୍ଯ୍ୟଙ୍କୁ ଭୟ ରହିବା ଦରକାର, ସୂର୍ଯ୍ୟଙ୍କୁ ସମ୍ମାନ ଦବା ଦରକାର, ଯେହେତୁ ସୂର୍ଯ୍ୟ ହେଉଛନ୍ତି ଆମର ସକଳ ସୃଷ୍ଟିର ଆଧାର, ନାଇଁ କି? ସୌର ଜଗତର ସେ ହେଉଛନ୍ତି ମାଲିକ ସୂର୍ଯ୍ୟ।
2: ଠିକ ଆଜ୍ଞା,
1: କଣ ଶୁଣେଇବା ଆପଣଙ୍କୁ ହେଲୋ ବାରିପଦା କାର୍ଯ୍ୟକ୍ରମରୁ? କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
2: ପ୍ରଥମେ ତ ଆପଣଙ୍କୁ, ତାପରେ ଆମର ମନୋଜ ପଟେଲ, କ୍ଷମା ସାଗର ସାହୁ, ସେମାଞ୍ଚଳ ସବର, ପଙ୍କଜ ମିଶ୍ର, ମୁନା ପଣ୍ଡା, ଭାସ୍କର ମହାନ୍ତି, ଆଉ କରମ ସାନି ସାହୁ, ନାଗୁ ପାତ୍ର, ସୁବଲ କୁମାର ସାହୁ, ହରେଶ ପରୁଆ, ଆଉ ଆମର ଲିଙ୍ଗରାଜ ମେହେର, ଚୈତନ ପଟେଲ, ନାରାୟଣ ମେହେର, ସେତିକି ଆଜ୍ଞା।
1: ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣଉଛୁ ଚିତ୍ରସେନ ଭାଇ, ଧନ୍ୟବାଦ।
2: ଧନ୍ୟବାଦ, ରହିଲି, ନମସ୍କାର, ଜୟ ଜଗନ୍ନାଥ।
1: ନମସ୍କାର, ଜୟ ଜଗନ୍ନାଥ।

0: ନମସ୍କାର।
1: ଉଦଳା ବ୍ଲକ ବଡ଼କୁମା ଗ୍ରାମରୁ ମାରୁତି କିସ୍ତୁ କହୁଥିଲି ସାର୍।
0: ଆରତୀ ଭଉଣୀ,
1: ଆଜ୍ଞା ସାର୍, ଆପଣ କେମିତି ଅଛନ୍ତି?
0: ମୁଁ ଭଲ ଅଛି, ଆପଣ କେମିତି ଅଛନ୍ତି କୁହନ୍ତୁ।
1: ଏଇ ଗରମରୁ ସେମିତି ଅଛି, ଆଉ କେମିତି କଣ କରିବା, ଏବେ ତ ଆମ୍ବ ଗଛ ମୂଳ କିଛି ସମସ୍ତେ ଆଉ।
0: ଆମ୍ବ ଗଛ ମୂଳ ଆଉ ପଖାଳ,
1: ଆଜ୍ଞା ସାର୍,
0: ଶାଗ ପଖାଳ ନାଇଁ କି? ଆଚ୍ଛା, ଆମ୍ବ ଗଛ ମୂଳରେ ଖାଲି ବସିଛନ୍ତି ଆମ୍ବ ଗଛକୁ ଚାହେଁ କି ନା ସେଠି କ'ଣ କିଛି ଅନ୍ୟମାନଙ୍କ ମେଳରେ ଯେମିତିକି ଲୁଡ଼ୁ ଖେଳିବା ବା ବାଘ ପେଡ଼ି? ହଁ, ସମୟ କଟେଇବା କଥା ଆଉ ଭିତରେ। ହଁ, ଖରା ସମୟଟା ବହୁତ କଷ୍ଟଦାୟକ ସମୟ, ଲଡ଼ୁ ଖେଳିବା ସମୟରେ ଆମ୍ବ ମଧ୍ୟ ପଡୁଥିବ, ସେ ଆମ୍ବ ପାଇଁ ମଧ୍ୟ ସଂଘର୍ଷ, ମାନେ କିଏ ପାଇବ ନାଇଁ କି? ପିଲାମାନଙ୍କ ଭିତରେ ବିଶେଷ କରି ସେଟା ଚାଲିଥାଏ। ଆହୁରି ଅନେକ କଥା ଯେମିତିକି ରଜ ତ ଆଗକୁ ରହିଛି, ତା ପୂର୍ବରୁ ମଧ୍ୟ ରଜ ଦୋଳି ବନ୍ଧା ଆରମ୍ଭ ହେଇଯାଏ। ହଁ ହଁ ହଁ, କାରଣ ଏଇ ଖରା ଦାଉରୁ ମୁକ୍ତି ପାଇବା ପାଇଁ ଦୋଳିରେ ଟିକେ ଝୁଲିଗଲା ମାନେ ବି ଆରାମ ଲାଗୁଥିବ ନାଇଁ କି? କୁହନ୍ତୁ ତେବେ ଆରତୀ ଭଉଣୀ, କଣ ଶୁଣେଇବା?

ଆପଣଙ୍କ ହେଲୋ ବାରିପଦା କାର୍ଯ୍ୟକ୍ରମରୁ କିଏ ସବୁ ପିଲାମାନେ ଆପଣଙ୍କ ସହିତ କଥା ହଉଛନ୍ତି? ହଁ ନିଶ୍ଚିତ ନିଶ୍ଚିତ କୁହନ୍ତୁ ତେବେ। କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି? ଆଚ୍ଛା ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଆମ୍ବ ଖାଆନ୍ତୁ, ଦୋଳି ଝୁଲନ୍ତୁ ଏବଂ ଲଡ଼ୁ ଖେଳନ୍ତୁ, ଭଲରେ ଥାଆନ୍ତୁ। ଧନ୍ୟବାଦ, ନମସ୍କାର।

0: ନମସ୍କାର। ଆପଣଙ୍କ କଣ୍ଠ ସ୍ୱରରୁ ଜଣାପଡୁଛି ଯେ ଆପଣ ଝୁମୁରି କହୁଛନ୍ତି ବୋଲି। ଆଉ ଆମ୍ବ ଗଛ ମୂଳ ତ ବସୁଛନ୍ତି କହୁଥିଲେ ଗତଥର, ଯେ ଆମ୍ବ ଗଛ ମୂଳରେ ବସୁଛନ୍ତି। ଆମ୍ବ ଗଛ ମୂଳରେ କଣ ସବୁ କରୁଛନ୍ତି? ଏକା ତ ନଥିବେ, ନିହାତି ସାଙ୍ଗ ସାଥି ମାନେ ରହୁଥିବେ
1: ସେମାନେ? ହଁ,
0: ଖାଲି ବସିଛନ୍ତି ନା ଆଉ ଯେମିତିକି ଲଡୁ ଖେଳିବା ବା କୋମାନେ ବାଘ ଛେଳି ଖେଳ ଖେଳନ୍ତି, ବାଘ ପେଡି ହଁ, ଷ୍ଟେଜ୍ ପ୍ରୋଗ୍ରାମ କିଛି ସେଭଳିଆ କଲ୍ ନଥିବ, ସେ ଗେପ୍ ଭିତରେ ଆପଣ କେମିତି ଅଭ୍ୟାସ ଜାରି ରଖନ୍ତି ନା କଣ କରନ୍ତି? ଶ୍ରୋତା ବନ୍ଧୁ ମାନଙ୍କ ପାଇଁ ଗୋଟେ କିଛି ଦୁଇ ଧାଡ଼ି ହେଲେ ବି ଶୁଣାନ୍ତୁ, କାଳେ ଆପଣ ଅଭ୍ୟାସ ଛାଡି ଗଲେ କି ଆମେ ଜାଣିବା ପାଇଁ ଚାହୁଁଛୁ।

0: ଆଚ୍ଛା କୁହନ୍ତୁ ତେବେ ଝୁମରି ଭଉଣୀ, କଣ ଶୁଣେଇବା ହେଲା ବାରିପଦା କାର୍ଯ୍ୟକ୍ରମରୁ? ଆଚ୍ଛା ଆଚ୍ଛା, କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି? ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ, ଆପଣ ଭଲରେ ଥାଆନ୍ତୁ। ଧନ୍ୟବାଦ।
1: ଥ୍ୟାଙ୍କ ୟୁ ସାର୍।

0: ନମସ୍କାର,
1: ନମସ୍କାର।
0: କୁଣିଆଣା ବ୍ଲକରୁ ପୁନାପାଣି ଗ୍ରାମରୁ କହୁଛ? ଶୁଭମ ମହାନ୍ତ ସାର।
1: ଶୁଭମ ଭାଇ, କଣ କରନ୍ତି ଆପଣ?
0: 10 କ୍ଲାସ ଏବେ କରୁଛେ ଆଉ।
1: ଆଚ୍ଛା, ନିଶ୍ଚିତ ଭାବରେ ଆସନ୍ତା ବର୍ଷ ଯେତେବେଳକୁ ରେଜଲ୍ଟ ବାହାରି ଯାଇଥିବ, ପ୍ରସ୍ତୁତି ଠିକ ଭାବରେ କରୁଛ ନା ନାହିଁ?
0: ଆଜ୍ଞା ଆଜ୍ଞା, ପୁରା।
1: ଦଶମ ଶ୍ରେଣୀର ଯେତିକି ପାଠ୍ୟପୁସ୍ତକ ଅଛି ସେଗୁଡ଼ାକୁ ସବୁ ଆଣିକି କ'ଣ ସବୁ ବିଷୟ ସବୁ ଅଛି ସେଗୁଡ଼ାକ ସବୁ ଜାଣିବା ବା ତାକୁ ଯେତିକି ସମ୍ଭବ ଏଇ ଖରା ଛୁଟିରେ ଦେଖିବା, ପଢ଼ିବା, ଶିଖିବା, ଅଭ୍ୟାସ କରିବା, ସେଗୁଡ଼ା ସବୁ କରୁଛ ନା ନାହିଁ?
0: ଆଜ୍ଞା ଆଜ୍ଞା।
1: ତେବେ କ'ଣ ଲକ୍ଷ୍ୟ ଅଛି ଭବିଷ୍ୟତରେ ଶୁଭମ ଭାଇ?
0: ଲକ୍ଷ୍ୟ ଅଛି ଇଞ୍ଜିନିୟର ହେବା ଲାଗି।
1: ଆଚ୍ଛା, ଇଞ୍ଜିନିୟର ବିଶେଷ କରି ଯେମିତି,
0: ମେକାନିକାଲ।
1: ତେବେ ଲକ୍ଷ୍ୟ ଅଛି। କ'ଣ ଶୁଣେଇବା ହେଲୋ ବାରିପଦ କାର୍ଯ୍ୟକ୍ରମରୁ ଶୁଭମ ଭାଇ?
0: ଓଡ଼ିଆ ଚଳଚ୍ଚିତ୍ର ଦିବାନା ଆ କହୁଛି ତତେ ମୁଁ, ଗୋଟେ କାହାଣୀ ଥିଲା।
1: ଆଚ୍ଛା, କାହାକୁ ଉତ୍ସର୍ଗ କରିବା?
0: ଆପଣଙ୍କୁ ବିଶେଷ କରି ଆଉ ଶ୍ରୋତା ମାନଙ୍କୁ, ମାମୁଁ ମୋର ଗୋଟେ ଅଛନ୍, ତାପରେ ବାପା ମା, ବାପାର ନାଁ ହଉଛି ତାପସ କୁମାର ମହାନ୍ତ, ମାର ନାଁ ହଉଛି ସୌରଭ ମହାନ୍ତ, ମାମୁଁର ନାଁ ହଉଛି ମୁନା ନାୟକ। କିତ
1: ଠିକ ଅଛି। ତେବେ ଶୁଭମ ଭାଇ, ତୁମ ପସନ୍ଦର ଗୀତ ଆମେ ଶୁଣଉଛୁ। ଧନ୍ୟବାଦ।
0: ଆଜ୍ଞା।

0: ସମୟ ସଙ୍କେତ ଦେଲାଣି ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମକୁ ଆଜି ପାଇଁ ଏଇଠି ରଖିବା, କିନ୍ତୁ ମନେ ରଖିଥିବେ ପ୍ରତି ବୁଧବାର ଅପରାହ୍ନ 4 ସମୟକୁ ଆମ ଟେଲିଫୋନ୍ ନମ୍ବର 0679225415 ଅପେକ୍ଷାରେ ରହିଲେ। ନମସ୍କାର।
1: ଶୁଣିଲେ କାର୍ଯ୍ୟକ୍ରମ ହେଲୋ ବାରିପଦା, ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଏତେବେଳେ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗା ହର୍ଜ କେ ପ୍ରଚାର କରୁଛୁ ଝୁମର ଗୀତର କାର୍ଯ୍ୟକ୍ରମ ପରିବେଷଣ କରିଛନ୍ତି ଶିଳ୍ପୀ ମୃତ୍ୟୁଞ୍ଜୟ ବେହେରା ଏବଂ ସାଥୀ କଳାକାର।

ଶିଳ୍ପୀ ମୃତ୍ୟୁଞ୍ଜୟ ବେହେରା ଓ ସାଥୀଙ୍କ ପରିବେଷିତ ଝୁମର ଗୀତ ଶୁଣିଲେ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ସାବିତ୍ରୀ ମୋ ଅଫିସ ଯାଉଛି।
2: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
1: ବାପରେ, ଏତେ ଟଙ୍କା?
2: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
1: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
2: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
4: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
5: ଠିକ ଲାଗୁନି, ସ୍କାମ ବି ହେଇପାରେ।

ଭଉଣୀ, ଆଜି ଆମ ଶ୍ରୋତା ଭଉଣୀ କ୍ରମରେ ଜଣେ ଭଉଣୀଙ୍କୁ ଆମ ଗହଣରେ ପାଇଛୁ, ଯିଏକି ନିୟମିତ ଭାବରେ ଆମ କାର୍ଯ୍ୟକ୍ରମ ଶୁଣନ୍ତି, ମତାମତ ଦିଅନ୍ତି ଆଉ ଚିଠି ମଧ୍ୟ ଲେଖନ୍ତି। ସେ ଭଉଣୀ ହେଲେ ସ୍ମୃତି କଳିକା ବେହେରା।

0: ତାଙ୍କୁ ପ୍ରଥମେ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ନମସ୍କାର।
0: ପ୍ରଥମେ ଆପଣ କୁହନ୍ତୁ, ଆପଣ ରେଡିଓର ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଆଗରୁ ରେଡିଓକୁ ଆସିଛନ୍ତି କହୁଥିଲେ, ତେବେ ଏତେ ଦିନ ପରେ ଆଜି ଆପଣ ପୁଣି ଥରେ ରେଡିଓ ଆସିଛନ୍ତି, କେମିତି ଲାଗୁଛି?
1: ବହୁତ ଦିନ ପରେ ମୁଁ ଆସିଛି ଷ୍ଟୁଡିଓକୁ, ମୋତେ ବି ଭଲ ଲାଗୁଛି, ଖୁସି ମଧ୍ୟ ଲାଗୁଛି। ଆଗରୁ ମୁଁ ଆସିଥିଲି ଯୁବବାଣୀ କାର୍ଯ୍ୟକ୍ରମ ସୃଜନୀ ପ୍ରୋଗ୍ରାମକୁ, ସେଥିରେ ମୁଁ କବିତା ପାଠ କରିକି ଯାଇଥିଲି ଆଉ ଭଲ ଲାଗିଥିଲା। ଏବେ ମଧ୍ୟ ଆସିକି ନାରୀମୂଳ କାର୍ଯ୍ୟକ୍ରମକୁ ମୋତେ ଭଲ ଲାଗୁଛି, ତେଣୁ ମୁଁ ଏତେ ଦିନ ପରେ ରେଡିଓକୁ ପୁଣି ଥରେ ଆସିଛି। ଏତେ ମୋତେ ଖୁସି ଲାଗୁଛି, ଆନନ୍ଦ ଲାଗୁଛି, ମୁଁ ଭାଷାରେ ବି ବର୍ଣ୍ଣନା କରିପାରିବିନି।
0: ଆପଣ ରେଡିଓ କେବେଠୁ ଶୁଣିଛନ୍ତି, ବିଶେଷ କରି ନାରୀମୂଳ କାର୍ଯ୍ୟକ୍ରମ

0: କେବେଠୁ ଶୁଣୁଛନ୍ତି?
1: ଆସିବା ପାଖରୁ ଶୁଣୁଛି, ମୁଁ ରେଡ଼ିଓ ପିଲାବେଳୁ ଶୁଣି ଆସୁଛି। ଯେତେବେଳେ ମୋ ଜେଜେ ବାପା ଥିଲେ ସେତେବେଳେ ସେ ସକାଳ ହବ ମାନେ ରେଡ଼ିଓଟା ଖୋଲି ଦିଅନ୍ତି, ସେଇଠୁ ମୋର ଅଭ୍ୟାସ ହେଇସାରିଥିଲା କି ରେଡ଼ିଓ ମୁଁ ଶୁଣେ। ବିଶେଷ କରି ଗାଁ ଗହଳିରେ ତ ସେତେବେଳେ ଲାଇନ୍ ନଥିଲା, ସମସ୍ତେ ରେଡ଼ିଓ ଶୁଣନ୍ତି, ଆଉ ପ୍ଲସ୍ ଶୁଣିବାକୁ ବି ଭଲ ପାଆନ୍ତି, ମୁଁ ବି ଶୁଣିବାକୁ ଭଲ ପାଏ। ଦେଖନ୍ତୁ, ସିରିଏଲ୍ରେ ଫିଲ୍ମରେ ଅଶ୍ଳୀଳତା ଥାଇପାରେ,

0: ଅଶ୍ଳୀଳତା ଥାଇପାରେ, କିନ୍ତୁ ରେଡ଼ିଓରେ କୌଣସି ଅଶ୍ଳୀଳତା ନାହିଁ। ସେଥିପାଇଁ ମୋତେ ରେଡ଼ିଓ ବି ଶୁଣିବାକୁ ଭଲ ଲାଗେ, ରେଡ଼ିଓକୁ ମୁଁ ବହୁତ ଭଲ ପାଏ। ନାରୀ ମହଲ କାର୍ଯ୍ୟକ୍ରମ ମୁଁ ଶୁଣି ଆସୁଛି। ଯେତେବେଳେ ନାରୀ ମହଲ କାର୍ଯ୍ୟକ୍ରମ ତ ପାଇଁ ନାଟକଟି ଦିଏ, ତ ପାଇଁ ନାଟକ ଦେଲା କ୍ଷଣେ ଆମେ ସମସ୍ତେ ରେଡ଼ିଓ ଚାରିପିଠି ବସିଯାଉ ଶୁଣିବା ପାଇଁ, ଆଉ ଭଲ ଲାଗେ ବି ତ ପାଇଁ ନାଟକ ଶୁଣିବା ପାଇଁ। ବିଭିନ୍ନ କାର୍ଯ୍ୟକ୍ରମ ବି ଭଲ ଲାଗେ, ବିଶେଷ କରି ନାରୀମହଲ କାର୍ଯ୍ୟକ୍ରମଟି ମୋତେ ଏଇଥିପାଇଁ ଭଲ ଲାଗେ, ସେଥିରେ ମହିଳାମାନଙ୍କ ପାଇଁ ସବୁ ପ୍ରକାର କାର୍ଯ୍ୟକ୍ରମ ପ୍ରସାରଣ କରାଯାଇଥାଏ।
1: ନାରୀମହଲରେ ବିଭିନ୍ନ ଦିନରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ପ୍ରସାରଣ କରାଯାଇଥାଏ, ତା ଭିତରୁ ଆପଣଙ୍କୁ କୋଉ କାର୍ଯ୍ୟକ୍ରମ ସବୁଠୁ ଭଲ ଲାଗେ?
0: ମୋତେ ନାରୀମହଲର ପ୍ରତ୍ୟେକଟି କାର୍ଯ୍ୟକ୍ରମ ଭଲ ଲାଗେ, ତା ଭିତରୁ ମୋତେ ଭଲ ଲାଗେ ଲେଖା ଓ ଲେଖିକା, ସେଇଟାକୁ ମୁଁ ସବୁବେଳେ ଶୁଣେ, ପ୍ରତ୍ୟେକଟି କାର୍ଯ୍ୟକ୍ରମ ବି ମୁଁ ଶୁଣେ। ଲେଖା ଓ ଲେଖିକା କାର୍ଯ୍ୟକ୍ରମଟି ମୋତେ ଏଇଥିପାଇଁ ଭଲ ଲାଗେ, ସେଥିରେ ବିଭିନ୍ନ କବି ଓ କବୟିତ୍ରୀମାନଙ୍କୁ ସ୍ଥାନ ଦିଆଯାଇଥାଏ। ସେଥିରେ ବିଭିନ୍ନ କବିମାନେ ଓ କବୟିତ୍ରୀମାନେ ନିଜ ନିଜର ଗଳ୍ପ ଓ କବିତାମାନ ପାଠ କରିଥାନ୍ତି। ଯେହେତୁ ମୋର ଲେଖାଲେଖି ପ୍ରତି ଆଗ୍ରହ ଅଛି, ମୁଁ ମଧ୍ୟ ଲେଖାଲେଖି କରେ, କବିତା ଗଳ୍ପ, ସେଥିପାଇଁ ମୋତେ ଏହି କାର୍ଯ୍ୟକ୍ରମଟି ଭଲ ଲାଗେ।
1: ନାରୀମହଲରେ ଆପଣ କୋଉ କୋଉ କାର୍ଯ୍ୟକ୍ରମ ଶୁଣିଛନ୍ତି?
0: ମୋତେ ନାରୀମହଲ କାର୍ଯ୍ୟକ୍ରମର ସ୍ୱୟଂ ସିଧା କାର୍ଯ୍ୟକ୍ରମଟି ଶୁଣିବାକୁ ଭଲ ଲାଗେ, କାହିଁକି ନା ସ୍ୱୟଂ ସିଧା କାର୍ଯ୍ୟକ୍ରମଟି ବିଭିନ୍ନ କ୍ଷେତ୍ରରେ ମହିଳାମାନେ କେମିତି ଆତ୍ମନିର୍ଭରଶୀଳ ହୋଇପାରିବେ ସେହି କାର୍ଯ୍ୟକ୍ରମରେ ବିଭିନ୍ନ ଭଉଣୀମାନଙ୍କର ସାକ୍ଷାତକାର ନିଆଯାଇଥାଏ। ତା ଛଡ଼ା ମୋତେ ଆଳାପ କାର୍ଯ୍ୟକ୍ରମଟି ଭଲ ଲାଗେ, କାରଣ ସେଥିରେ ସମସ୍ତ ନିଜ ନିଜର କଥା କହିଥାନ୍ତି। ବିଶେଷ କରି ମୋତେ ବିଭିନ୍ନ ଆଇନ ସମ୍ପର୍କରେ ଯୋଉ ଆଲୋଚନା କରାଯାଏ ସେଥିରେ କିଛି ଶିଖିବାକୁ ମିଳିଥାଏ, ସେଥିପାଇଁ ମୋତେ ସେହି କାର୍ଯ୍ୟକ୍ରମଟି ବି ଭଲ ଲାଗେ। ଆହୁରି ମଧ୍ୟ ଆମ ଅଭିନେତ୍ରୀ କାର୍ଯ୍ୟକ୍ରମଟି ଭଲ ଲାଗେ, କାରଣ ଆମେ ସମସ୍ତେ ଟେଲିଭିଜନ ହଉ, ଫିଲ୍ମ ହଉ କି ସିରିଏଲ ହଉ, ସେ ସବୁଥିରେ ଯେଉଁ ଅଭିନେତ୍ରୀମାନେ ଅଭିନୟ କରିଥାନ୍ତି ସେମାନଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବା ପାଇଁ ସମସ୍ତଙ୍କ ଭିତରେ ଆଗ୍ରହ ଥାଏ। ସେଇ ଆମ ଅଭିନେତ୍ରୀ କାର୍ଯ୍ୟକ୍ରମରେ ସେମାନଙ୍କ ସହିତ ଯେଉଁ ସାକ୍ଷାତକାର ପ୍ରସାରଣ କରାଯାଏ ତା ମଧ୍ୟ ମୋତେ ଭଲ ଲାଗେ। ଆହୁରି ମଧ୍ୟ ଶ୍ରୀମାନ ଶ୍ରୀମତୀ କାର୍ଯ୍ୟକ୍ରମଟି ଭଲ ଲାଗେ, କାରଣ ସେଥିରେ ସୁଖୀ ଦମ୍ପତିମାନଙ୍କର ସାକ୍ଷାତକାର ପ୍ରସାରଣ କରାଯାଏ। ତା ଛଡ଼ା ପୂର୍ବରୁ ଯେଉଁ ନାରୀ ମହଲରେ ଡାକ୍ତରଙ୍କୁ ପଚାରି ବୁଝିବା କାର୍ଯ୍ୟକ୍ରମର ପ୍ରସାରଣ କରାଯାଉଥିଲା, ତା ମଧ୍ୟ ମୋତେ ଭଲ ଲାଗୁଥିଲା, କାରଣ ସେଥିରେ ବିଭିନ୍ନ ରୋଗ ସମ୍ପର୍କରେ ଡାକ୍ତରମାନେ ଆଲୋଚନା କରିଥାନ୍ତି, ଯାହାକି ଆମ ପାଇଁ ଖୁବ୍ ଉପାଦାୟ।
1: ତେବେ ଆପଣ ତ ଜଣେ ଗୃହିଣୀ, ୟା ବ୍ୟତୀତ ଆଉ ସବୁ କଣ କରନ୍ତି?
0: ମୁଁ ତ ଜଣେ ଗୃହିଣୀ, ତାପରେ ମୁଁ ବି ସ୍ୱୟଂ ସହାୟକ ଗୋଷ୍ଠୀରେ ଅଛି ମେମ୍ବର।
1: ତେବେ ଆପଣ ଏଇ ଯୋଉ ସ୍ୱୟଂ ସହାୟିକା ଗୋଷ୍ଠୀ କରିଛନ୍ତି ସେଥିରେ କେତେ ଜଣ ମେମ୍ବର ଅଛନ୍ତି?
0: ଆମେ ସ୍ୱୟଂ ସହାୟକ ଗୋଷ୍ଠୀରେ 10 ଜଣ ମହିଳା ଆମେ ଅଛୁ।
1: ସେଥିରେ ଆପଣମାନେ ସବୁ କଣ କରନ୍ତି?
0: ଆମେ ବଳିତା ତିଆରି କରୁ, ଆଉ ଘିଅ ତିଆରି କରୁ, ଗାଈ ମଧ୍ୟ ଘରେ ରଖିଛୁ, ଗୁହାଳ କରିଛୁ, ସେ ଗାଈର କେମିତି ଯତ୍ନ ନିଆ ହବ, ତାଙ୍କ ପାଇଁ ମସୁରୀ, ତାଙ୍କର ମାନେ ଯତ୍ନର ସହିତ ଆମେ ସେ ଗୁହାଳ ପରିଷ୍କାର ପରିଚ୍ଛନ୍ନ କରୁ, ଆଉ ଗାଈମାନଙ୍କୁ କୁଟା ଘାସ ଦେଉ, ଯାହା ହଉଛି ଆମର ସେଇଥିରେ ରୋଜଗାର ହୁଏ, ଆମର ଘରର ପରିବାର ବି ଚଳେ, ଆମେ ବି କିଛି ଅର୍ଥ ଉପାର୍ଜନ କରିପାରୁ।
1: ତେବେ ଏଇ ଯୋଉ ଗୁହାଳ ଯୋଉ କରିଛନ୍ତି ସେଟା ଆପଣ ମାନେ ସମସ୍ତଙ୍କ ସହଯୋଗରେ ହେଇଛି?
0: ହଁ, ନିହାତି ସମସ୍ତ ସହଯୋଗରେ ଆମର ସେ ଗୁହାଳଟି ଆମେ କରିଛୁ।
1: ତେବେ ଆପଣ ଗାଈ ରଖିକିରି ଯୋଉ ଗୋଶାଳା ଯୋଉ କରିଛନ୍ତି ବା ଏଇ ଯୋଉ କାମ ସବୁ ଯାହା କହିଲେ ବଳିତା ତିଆରି କରୁଛନ୍ତି, ଘିଅ ତିଆରି କରୁଛନ୍ତି, ଯାହା ବି ଆପଣ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଯାହା ବି କରୁଛନ୍ତି ସେଥିପାଇଁ ତ ଅର୍ଥର ଆବଶ୍ୟକତା ନିଶ୍ଚିତ ରହିଛି। ସେ ଅର୍ଥ ଆପଣ ନିଜେ ସମସ୍ତେ ମିଶିକି ଅର୍ଥ ଆଦାୟ କରିକିରି କରିଛନ୍ତି ନା କିଛି ସରକାରୀ ସାହାଯ୍ୟରେ କିଛି କରିଛନ୍ତି?
0: ଆମେ ପ୍ରଥମେ ଯେତେବେଳେ ସ୍ୱୟଂ ସହାୟକ ଗୋଷ୍ଠୀ ଆରମ୍ଭ କଲୁ ସେତେବେଳେ ଆମେ 100 ଟଙ୍କା ଲେଖା ସମସ୍ତେ ଆଦାୟ କରିକି ବ୍ୟାଙ୍କରେ ଡିପୋଜିଟ୍ କରି ତାପରେ ଆମେ କିଛି ଲୋନ୍ ଆଣି ଆମେ ଗୋଶାଳଟି ଆରମ୍ଭ କରିଥିଲୁ।
1: ସେ ଲୋନ୍ ନେଇ ଆପଣ ଏଇ ଗୋଶାଳା ତିଆରି କଲେ, ତେବେ ସେ ଲୋନ୍କୁ ଆପଣ କେମିତି ସୁଝିଛନ୍ତି ଆଉ ସେଥିରୁ ଲୋନ୍ ଆଣିକି ଏଇ କାମ କରିବା ଫଳରେ କଣ ଏଥିରୁ ଆପଣଙ୍କର ଲାଭ ହେଇଛି?
0: ଲାଭ ପିଲାମାନଙ୍କର ପଢା ଖର୍ଚ୍ଚରେ ଲାଗିପାରିଛି, ଘରେ ବି କିଛି କିଛି ଖର୍ଚ୍ଚ କରିପାରୁଛୁ, ଯାହାଫଳରେ ଆମେ ସ୍ୱାମୀଙ୍କ ପଇସାରେ ନିର୍ଭରଶୀଳ ନୁହେଁ, ନିଜ ଗୋଡରେ ନିଜେ ଛିଡା ହେଇଛୁ, ସେ ବି ଖୁସି ଲାଗୁଛି ଯେହେତୁ ଆମେ ନିଜେ ରୋଜଗାରକ୍ଷମ ହେଇପାରିଛୁ।
1: ବ୍ୟାଙ୍କରୁ ଯୋଉ ଲୋନ୍ ଆଣିଲେ ସେଥିରେ ସମସ୍ତେ ଦସ୍ତଖତ କରିଥିବେ ବୋଧେ?
0: ହଁ, ଏଇଟା ଗୋଟେ ଭଲ କ୍ୱେଶ୍ଚିନ୍ ଆପଣ ପଚାରିଛନ୍ତି। ସମସ୍ତେ ତ ସାକ୍ଷର ନଥିଲେ, ଯେହେତୁ ଗାଁ ଗହଳିରେ ଲୋକମାନଙ୍କୁ ନେଇକି ତ ଗୋଷ୍ଠୀଟା ତିଆରି ହେଇଛି, ସେମାନଙ୍କୁ ମଧ୍ୟ ମୁଁ ପାଠ ପଢ଼ାଇ ସେମାନଙ୍କୁ ସାକ୍ଷର କରିଛି, ସେଇଟା ବି ଖୁସି ଲାଗେ।
1: ସେମାନଙ୍କୁ ଆପଣ ଲେଖାପଢା ଶିଖେଇଛନ୍ତି?
0: ଆଜ୍ଞା,
1: ନିଜେ ନିଜର ନାଁ ଦସ୍ତଖତ କରିପାରୁଛନ୍ତି?
0: ଆଜ୍ଞା।
1: ଆପଣଙ୍କ ଗୋଷ୍ଠୀର ଅନ୍ୟାନ୍ୟ ସଦସ୍ୟମାନେ ମଧ୍ୟ ଏଥିରୁ ଉପକୃତ ହେଇଛନ୍ତି ଆଉ ନିଜ ପରିବାର ଚଳେଇ ପାରୁଛନ୍ତି?
0: ଆଜ୍ଞା।
1: ଆପଣ ଏଇ ଯୋଉ ଗୋଶାଳାଟି ଯୋଉ କରିଛନ୍ତି, ଯୋଉ ଗାଈ ରଖିଛନ୍ତି, ଯୋଉ ବିଜନେସ୍ଟି କରୁଛନ୍ତି, ତା ଦ୍ୱାରା ଆପଣ

0: କେତେ ମାସିକ ରୋଜଗାର ହେଉଛି?
1: ଆମର ମାସିକ ରୋଜଗାର ହେଉଛି 10-20 ହଜାର ଭିତରେ। ତା ଭିତରୁ 5 ହଜାର ଗାଈମାନଙ୍କର ମେଡ଼ିସିନ ଆଉ ଗାଈମାନଙ୍କର ଯତ୍ନ ଖାଦ୍ୟ ଏଇସବୁ ଖର୍ଚ୍ଚ ହେଇଯାଉଛି। ଆଉ ବାକି 10-15 ହଜାର ଯାହା ବଞ୍ଚୁଛି ତାକୁ ଆମେ ସମସ୍ତେ ବାଣ୍ଟିକି ନେଉଛେ।
0: ଏଇ ଗୋଶାଳା ବ୍ୟତୀତ ଆଉ କ'ଣ କ'ଣ କରୁଛନ୍ତି ଗୋଷ୍ଠୀ ମାଧ୍ୟମରେ?
1: ଏଇ ଗୋଷ୍ଠୀ ମାଧ୍ୟମରେ ଆମେ ପରିବେଶକୁ ସଫା ସୁତୁରା ରଖୁଛେ, ପରିଷ୍କାର ପରିଚ୍ଛନ୍ନ ରଖୁଛେ, କେମିତି ଆମ ପରିବେଶଟା ସଫା ରହିବ ସେଥିପାଇଁ ବି ଲୋକମାନଙ୍କୁ ଆମେ ସଚେତନ କରାଉଛୁ।
0: ମାନେ ଆପଣଙ୍କ ଗାଁ ଭିତରେ ନା ଅନ୍ୟାନ୍ୟ ଗାଁକୁ ମଧ୍ୟ ଯାଉଛନ୍ତି?
1: ନିଜ ଗାଁର ସଫା ସୁତୁରା ରଖିବା ସହିତ ଅନ୍ୟ ଗାଁକୁ ବି ଯାଇ ସେମାନଙ୍କୁ ବି ଆମେ ବୁଝାଉ ଗାଁକୁ ସଫା ରଖିବା ପାଇଁ।
0: ଗାଁ ପରିବେଶଟା ସଫା ରଖିବା ପାଇଁ ଆପଣମାନେ ଉଦ୍ୟମ କରିଛନ୍ତି?
1: ଆଜ୍ଞା।
0: ଆଚ୍ଛା, ଆପଣଙ୍କ ଗାଁରେ ସମସ୍ତଙ୍କର ଶୌଚାଳୟ ଅଛି?
1: ଯେହେତୁ ଗାଁରେ ତ ପ୍ରଥମେ ନଥିଲା ଶୌଚାଳୟ, ସେଥିପାଇଁ ଆମେ ଗୋଷ୍ଠୀ ମାଧ୍ୟମରେ ସମସ୍ତଙ୍କୁ କିଛି ପଇସା ଲୋନ୍ ଆଣିକି ସେମାନଙ୍କୁ ଆମେ ମଧ୍ୟ ସମସ୍ତଙ୍କ ଘରେ ଲାଟ୍ରିନ୍ର ବ୍ୟବସ୍ଥା ବି କରିପାରିଛୁ।
0: ଯାହା ହଉ, ଆପଣ ଆପଣଙ୍କ ଗୋଷ୍ଠୀ ମାଧ୍ୟମରେ ଗୋଟେ ବହୁତ ଭଲ କାମ କରୁଛନ୍ତି ଜାଣିକି ଆମକୁ ଖୁସି ଲାଗିଲା।
1: ଆଜ୍ଞା।
0: ଗୋଷ୍ଠୀର ଯୋଉ ବିଭିନ୍ନ ସଦସ୍ୟ ଅଛନ୍ତି ପ୍ରତ୍ୟେକ କିଛି ନା କିଛି କାମ ଜାଣିଥିବେ, ଯିଏ ଯାହା ଜାଣିଛନ୍ତି ସେଇ କାମ ଗୁଡିକ କରନ୍ତି ନା କେବଳ ମିଶିକି ଯୋଉ ଗୋଶାଳା କରିଛନ୍ତି?
1: ଆମେ ସମସ୍ତେ ମହିଳାମାନେ 10 ଜଣ ବଳିତା ତିଆରି କରୁ। ବଳିତା ଆଣି ତିଆରି କରିକି ଦୋକାନରେ ଆମେ ମାନେ ସେଟାକୁ ଦେଉ। ଆଉ ବଢି, ପାମ୍ପଡ଼, ଉଲ କାମ, ମୁଢି, ମଟର, ଛତୁଆ ସବୁ ତିଆରି କରୁ। ଆଉ ସମସ୍ତ ଦୋକାନ ମାନଙ୍କରେ ଆମେ ତାକୁ ବିକ୍ରି କରୁ।
0: ଜଣେ ଗୃହିଣୀ ହେଇ ମଧ୍ୟ ଆପଣ କେମିତି ସମସ୍ତ ବାଧାବିଘ୍ନ ସତ୍ତ୍ୱେ ଆଗକୁ ବଢିପାରିଛନ୍ତି?
1: ପ୍ରଥମେ କହିବି ମୁଁ, ନିଜର ମନୋବଳ ରହିବା ଦରକାର। ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ହେଲେ ସବୁ ବାଧାବିଘ୍ନକୁ ଆଡ଼େଇ ଆଗକୁ ଯିବାକୁ ପଡ଼ିବ। ସେଥିମଧ୍ୟରୁ ଆମେ ଗୋଟେ ଲକ୍ଷ୍ୟସ୍ଥଳରେ ପହଞ୍ଚିଛୁ। ଯେତେବେଳେ ଆମେ ଘରେ ଥିଲୁ ସେତେବେଳେ ବହୁତ ଅର୍ଥର ଅଭାବ ଥିଲା, ସେଥିପାଇଁ ଆମେ ଏଇ ସ୍ୱୟଂସହାୟକ ଗୋଷ୍ଠୀଟି ଆରମ୍ଭ କରିଥିଲୁ। ଅର୍ଥର ଅଭାବ ଥିଲେ ବି ମଣିଷ ଗୋଟିଏ ମାନସିକ ଚାପରେ ଗତି କରୁଥାଏ, ସେଥିପାଇଁ ଆମେ ଏଇ ସ୍ୱୟଂସହାୟକ ଗୋଷ୍ଠୀଟି ଆରମ୍ଭ କରିଥିଲୁ କିଛି ଅର୍ଥ ଉପାର୍ଜନ କରିବା ପାଇଁ।
0: ଆପଣ ତ ଏଇ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ବିଭିନ୍ନ କାମ କରୁଛନ୍ତି କହିଲେ, ତେବେ ଆପଣ ଯେତେବେଳେ ଅବସର ସମୟ ପାଇଥାନ୍ତି ସେତେବେଳେ ଆପଣ କ'ଣ କରନ୍ତି?
1: ଯେତେବେଳେ ମୁଁ ସମୟ ପାଇଥାଏ, ଯେହେତୁ ମୁଁ ଲେଖାଲେଖି କରେ, କବିତା ଲେଖେ, ଗଳ୍ପ ଲେଖେ, ଆଉ ଯେହେତୁ ଆମର କୁମ୍ଭର ଘର, ମୁଁ ମାଟିର ଦୀପ ତିଆରି କରେ, କଳସ ତିଆରି କରେ, ମାଟିର ବିଭିନ୍ନ ପ୍ରକାରର କଣ୍ଢେଇ ତିଆରି କରେ, ତାକୁ ଆମେ କଲର୍ କରି ପୂଜା ପର୍ବରେ ବିକ୍ରି କରିଥାଉ।
0: ସେଥିରେ ମଧ୍ୟ ଆପଣଙ୍କର କିଛି ଅର୍ଥ ରୋଜଗାର ହେଇଥାଏ?
1: ଆଜ୍ଞା।
0: ଆପଣ ସମୟର ଉପଯୋଗ କରିବା ସହିତ ନିଜ ପରିବାରର ଆର୍ଥିକ ସ୍ୱଚ୍ଛଳତା ପାଇଁ ମଧ୍ୟ ସାହାଯ୍ୟ କରିଥାନ୍ତି?
1: ଆଜ୍ଞା।
0: ଆଚ୍ଛା, ଆପଣ ତ କହୁଥିଲେ ଆପଣ କବିତା ଲେଖନ୍ତି, ଆପଣ ଏଇ କବିତା କେବେଠୁ ଲେଖାଲେଖି କରୁଛନ୍ତି?
1: ମୁଁ କବିତା 2010 ମସିହା ପାଖରୁ ଲେଖାଲେଖି କରୁଛି।
0: ଆପଣଙ୍କ କବିତା କୌଣସି ପତ୍ରପତ୍ରିକାରେ ପ୍ରକାଶିତ ହେଇଛି?
1: ହଁ, ମୋର କବିତା ଓଡ଼ିଶାର ତଥାକଥିତ 2 ସମ୍ବାଦପତ୍ରରେ ପ୍ରକାଶିତ ହେଇଥିଲା।
0: ତେବେ ସେ କବିତାରୁ କିଛି ଅଂଶ ପଢ଼ନ୍ତୁ।
1: ମୋର କବିତାର ଶୀର୍ଷକ ପକ୍ଷୀ ଜନ୍ମ। ନୀଳ ଦରିଆରେ ଉଡ଼ୁ ବୁଲୁଥିବା ପକ୍ଷୀଟିକୁ ଦେଖିଲେ ବେଳେବେଳେ ଲାଗେ ଭଗବାନ ମୋତେ ବି ଜନ୍ମ ଦିଅନ୍ତେ କି ଏମିତି ପକ୍ଷୀଟିଏ କରି। ଡେଣା ଝାଡ଼ି ଉଡ଼ିଯାଆନ୍ତି ସ୍ୱର୍ଗକୁ, ପହଞ୍ଚି ଯାଆନ୍ତି ଆକାଶକୁ, ଥଣ୍ଟ ମେଲାଇ ଗାଇ ଦିଅନ୍ତି ଦ୍ୱିପଦ ମନମତାଣିଆ ଗୀତ। ଜୀବନଟା ଲାଗନ୍ତା ସତରେ କେତେ ଯେ ସରସ ଆଉ ସୁନ୍ଦର, ନଧନ୍ଦା ସେଇଠି ମଣିଷ ପରି ପେଟ ପାଟଣାର ଚିନ୍ତା, ଅଭାବ ଅନଟନର ଦହଗଞ୍ଜ କି ଦୁଇ ହାତ ମାଟି ପାଇଁ ଠେଙ୍ଗାବାଡ଼ି ହାଣକଟା। ଜୀବନଟା ବିତି ଯାଆନ୍ତା ସୁଖରେ ସୁଖରେ, ମାତ୍ର ପକ୍ଷୀଟିକୁ ଜଣା ପକ୍ଷୀ ଜୀବନରେ କେତେ ଦୁଃଖ ଆଉ କେତେ ସୁଖ, କେତେ ଦୁଃଖ ଆଉ କେତେ ସୁଖ।
0: ଖୁବ୍ ସୁନ୍ଦର ହେଇଛି ଆପଣଙ୍କ ଏଇ ଲେଖା। ଆପଣଙ୍କ ପରିବାରରେ କିଏ କିଏ ଅଛନ୍ତି?
1: ଆମର ଯୌଥ ପରିବାର, ଆମେ 3 ଦେଢ଼ୁସୁର 2 ଆଉ ମୋ ସ୍ୱାମୀ, ଝିଆରୀ ପୁତୁରା, ଶ୍ୱଶୁର, ବଡ଼ ପରିବାରଟି ଆମର।
0: ବର୍ତ୍ତମାନ ପ୍ରାୟତଃ ଯୌଥ ପରିବାର ଖୁବ୍ କ୍ୱଚିତ ଦେଖିବାକୁ ମିଳୁଛି।
1: ଆଜ୍ଞା।
0: ପ୍ରାୟତଃ ସମସ୍ତେ ଗୋଟେ ଛୋଟ ପରିବାର ଚାହୁଁଛନ୍ତି, କିନ୍ତୁ ଆପଣମାନେ ଏବେ ବି ଯୌଥ ପରିବାରର ଗୁରୁତ୍ୱ ଉପଲବ୍ଧି କରି ସମସ୍ତେ ଏକାଠି ରହିଛନ୍ତି, ଏଇଟା ଖୁବ୍ ଆନନ୍ଦର କଥା। କେମିତି ଆପଣ ସମସ୍ତଙ୍କ ଭିତରେ ସମନ୍ୱୟ ରକ୍ଷା କରିପାରୁଛନ୍ତି ଆପଣଙ୍କ ପରିବାରରେ?
1: ଦେଖନ୍ତୁ, ଗୋଟିଏ ଯୌଥ ପରିବାରରେ ପ୍ରଥମେ ଗୋଟିଏ ଭଲ ଝିଅଟିଏ ହିଁ ଭଲ ବୋହୁଟିଏ ହେଇପାରିବ। ଯେତେବେଳେ ଝିଅଟିଏ ତା ଶାଶୁଘରକୁ ଆସେ, ତା ବାପ ଘରର ସଂସ୍କାର, ବଡ଼ମାନଙ୍କୁ କେମିତି ସମ୍ମାନ, ଛୋଟ ପିଲାମାନଙ୍କୁ କେମିତି ସ୍ନେହ, ସେଇଟା ତା ପରିବାରରୁ ଶିଖିଥାଏ। ଯେତେବେଳେ ସେ ବୋହୂ ହେଇକି ଆସେ, ସେ ତା ପରିବାରର କଥା ମାନେ।

0: ଯେମିତି ବଡ଼ ମାନଙ୍କୁ ସମ୍ମାନ କରେ, ପିଲାମାନଙ୍କୁ ସ୍ନେହ କରେ। ପ୍ରଥମ କଥା ହେଲା କି ଘରର ଯଦି ଜଣେଙ୍କ ଦେହ ଖରାପ ହେଉଛି, ଆଉ ଜଣେ ସେଠି କାମ କରିନେବା ଉଚିତ। ଯଦି କାମ କରିନେଲେ ଯାହା ମାନଙ୍କ ଭିତରେ ଭଲ ସମ୍ପର୍କଟା ରହେ, ସେଥିପାଇଁ ଘରଟା ଭାଙ୍ଗେନି, ଯୌଥ ପରିବାରଟା ସ୍ଥିରସ୍ଥାୟୀ ହେଇକି ରୁହେ।
1: ପରିବାରଟା ନ ଭାଙ୍ଗିବା ପାଇଁ ଅନେକ କ୍ଷେତ୍ରରେ ନିଜର ସ୍ୱାର୍ଥଟାକୁ ଜଳାଞ୍ଜଳି ଦେବାକୁ ପଡିଥାଏ।
0: ମୁଁ ମଧ୍ୟ ଦେଇଛି, ସମସ୍ତଙ୍କ ମଧ୍ୟରେ ସ୍ନେହ ଶ୍ରଦ୍ଧା ଭଲ ପାଇବା ଏଇଟା ହିଁ ରହିବା ଦରକାର। ଗୋଟିଏ ଖୋଲା ମନ ଖୋଲା ହୃଦୟ ନେଇ ଚଳିଲେ ପରିବାରଟା ଭାଙ୍ଗିବ ନାହିଁ।
1: ଆପଣ ରେଡିଓ ଶୁଣନ୍ତି, ରେଡିଓର ଗୀତ ଶୁଣିବାକୁ ଆପଣଙ୍କୁ ଭଲ ଲାଗେ?
0: ହଁ, ମତେ ରେଡିଓରୁ ଗୀତ ଶୁଣିବାକୁ ଭଲ ଲାଗେ।
1: କୋଉ କଣ୍ଠଶିଳ୍ପୀଙ୍କର ଗୀତ ଶୁଣିବାକୁ ଆପଣ ଚାହିଁବେ?
0: ମୁଁ ଇରା ମହାନ୍ତିଙ୍କ କଣ୍ଠରୁ ଗୀତ ଶୁଣିବାକୁ ଚାହୁଁଛି।
1: ଠିକ୍ ଅଛି, ଆପଣଙ୍କ ପସନ୍ଦର କଣ୍ଠଶିଳ୍ପୀଙ୍କର ଗୀତଟି ଆପଣଙ୍କୁ ଶୁଣାଇ ଦେଉଛୁ।

0: ଆପଣ ତ ଜଣେ ସୁଗୃହିଣୀ, ବିଭିନ୍ନ ପ୍ରକାର ରୋଷେଇ କରୁଥିବେ, ଏଡ଼େ ବଡ ପରିବାର ଆପଣଙ୍କର, ସେଥିରେ ବିଭିନ୍ନ ବୟସର ସଦସ୍ୟ ଅଛନ୍ତି ଆପଣଙ୍କ ପରିବାରରେ, ଛୋଟ ପିଲାଠୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ, ପ୍ରତ୍ୟେକଙ୍କର କିଛି ନା କିଛି ରୁଚି ଅଲଗା ରହିଛି, କିଏ କୋଉଟା ଖାଇବାକୁ ଭଲ ପାଏ, ପ୍ରତି ଲୋକର ଅନ୍ୟ ଲୋକଠାରୁ ରୁଚିଟା ଭିନ୍ନ ହେଇଥିବ ନିଶ୍ଚୟ, ତେଣୁ ଆପଣଙ୍କୁ ସେଇ ହିସାବରେ ରୋଷେଇ କରିବାକୁ ପଡୁଥିବ। ପରିବାରରେ ଯିଏ ଯୋଉଟା ଖାଇବାକୁ ଭଲ ପାଆନ୍ତି, ଘରର ସ୍ତ୍ରୀ ଲୋକମାନେ ସମସ୍ତଙ୍କ ପାଇଁ ଅଲଗା ଅଲଗା ରାନ୍ଧିକି ଦିଅନ୍ତି, ତେଣୁ ଆପଣ ତ ବିଭିନ୍ନ ପ୍ରକାର ରୋଷେଇ କରୁଥିବେ, କଣ କଣ ସବୁ ରୋଷେଇ ଜାଣିଛନ୍ତି?
1: ହଁ, ମୁଁ ଗୋଟେ ରୋଷେଇ ଜାଣିଛି କି ଚିକେନ ଆମଟି।
0: ଚିକେନ ଆମଟି କହିଲେ କଣ, ଆଉ ସେଟା କେମିତି ପ୍ରସ୍ତୁତ କରାଯାଏ ସେ ସମ୍ପର୍କରେ ଟିକେ କୁହନ୍ତୁ।
1: ପ୍ରଥମେ ଆମେ ଚିକେନକୁ ପରିଷ୍କାର ଭାବରେ ଧୋଇନେବା, ତାପରେ କଢେଇ ବସେଇକି ତେଲ ଅଳ୍ପ ଦେଇକି, ତାପରେ ଚିକେନକୁ ଅଳ୍ପ ଭାଜିକି, ତାପରେ ଆମେ କଣ କରିବା ନା ପାଣି 2 ଗ୍ଲାସ୍ ତା ଦେହରେ ଆମେ ଦବା। ଦେଲା ପରେ ଚିକେନ ସିଝିଯିବା ପରେ ତାକୁ ଆମେ ଗୋଟେ ବାଉଲକୁ ଛାଣିଦବା। ସେଇ ଚିକେନର ଯୋଉ ସିଝା ପାଣିଟା ଆମେ ଅନ୍ୟ ପାତ୍ରକୁ ରଖିଦବା। ତାପରେ ମସଲା କରିବା, ପିଆଜ ଅଦା ରସୁଣ ପେଷ୍ଟ ଦେଇକି ମସଲାଟା କଷିବା। କଷି ସାରିଲା ପରେ ସେ ଯୋଉ ମସଲା କଷିବାରୁ ଅଳ୍ପ କିଛି ରଖିକି ତାକୁ ଆମେ ସେଇ ଯୋଉ ସିଝା ଯାଇଥିବା ଚିକେନ ପାଣିରେ ଗୋଳେଇଦବା।
0: ଆଚ୍ଛା,
1: ଗୋଳେଇଦେଲା ପରେ ତାପରେ ଆମେ ଚିକେନକୁ ଢାଳିକି ତାକୁ ଆମେ ଚିକେନ କଷା କରିପାରିବା। ଆଉ ହଉଛି ସେଇ ଯୋଉ ପାଣିରେ ଯୋଉ ମସଲା ଦିଆ ହେଇଥିବ ତା ଦେହରେ ଆମେ ଧନିଆ ପତ୍ର ପକାଇକି ଗୋଟେ ଲଙ୍କା ଗୁଣ୍ଡର ଛୁଙ୍କଟା ଦେଇକି ତାର ଆମଟିଟା ପ୍ରସ୍ତୁତ କରିପାରିବା।
0: ଯାହା ହଉ, ଆପଣ ଗୋଟେ ନୂଆ ପ୍ରକାରର ରୋଷେଇର ପ୍ରସ୍ତୁତ ପ୍ରଣାଳୀ କହିଲେ, ସେଥିପାଇଁ ଆପଣଙ୍କୁ ଧନ୍ୟବାଦ। ତେବେ ଓଡ଼ିଆ ଘରର ପରମ୍ପରାରେ ପିଠାପଣାର ଆଦର ଖୁବ୍ ଅଧିକ।
1: ଆଜ୍ଞା,
0: ପିଠାପଣା ନଥିଲେ ଓଡ଼ିଆ ଘରେ ପର୍ବପର୍ବାଣି ପାଳନର କୌଣସି ଅର୍ଥ ହିଁ ନଥାଏ।
1: ଆଜ୍ଞା,
0: ଆପଣ କୋଉ କୋଉ ପିଠା ପ୍ରସ୍ତୁତ କରି ଜାଣିଛନ୍ତି?
1: ମୁଁ ମଣ୍ଡା ପିଠା କରିପାରେ, କାକରା ପିଠା କରିପାରେ, ପୋଡ଼ ପିଠା ବି କରିପାରେ, କ୍ଷୀର ପିଠା ବି କରିପାରେ, ବିଭିନ୍ନ ପ୍ରକାରର ପିଠା ଆଇଟମ୍ ଜାଣିଛି।
0: ବେଶୀ ଭଲ ଲାଗେ ଆପଣଙ୍କୁ କୋଉ ପିଠାଟା ତିଆରି କରିବା ପାଇଁ?
1: ମତେ ଭଲ ଲାଗେ ଛେନା ମଣ୍ଡାଟା।
0: କେମିତି ସେଟା ପ୍ରସ୍ତୁତ କରନ୍ତି?
1: ଆମେ ପ୍ରଥମେ ଛେନାକୁ ଚିପୁଡ଼ି ଦବା, ଚିପୁଡ଼ି ଦେଇ ସାରିଲା ପରେ
0: ଆପଣ ଯୋଉ ଛେନା କହୁଛନ୍ତି ସେଟା ଦହି ଛେନା ନା କ୍ଷୀର ଛେନା?
1: ଦହି ଛେନା। ଗୋଟେ କଢେଇରେ ଆମେ ଗୁଡ଼ ଦବା, ଗୁଡ଼ ଦେଇ ସାରିଲା ପରେ ସେ ଯେତେବେଳେ ପାଗଟା ହବ ତାକୁ ଆମେ ଛେନାଟାକୁ ତା ଦେହରେ ପକେଇକି ଘାଣ୍ଟି ଦବା। ଘାଣ୍ଟି ଦେଇ ସାରିଲା ପରେ ସେଇଥିରେ ଅଳେଇଚ ଛେଚିକି ଦବା। ତାପରେ ଆମେ ଚୁନା, ଚାଉଳ ଚୁନା ବି ହେଇପାରିବ, ଆଉ ସୁଜିରେ ବି ହେଇପାରିବ। ଚାଉଳ ଚୁନାକୁ ଆମେ ଜନ୍ତୁଳି ପ୍ରସ୍ତୁତ କରିକି ତାକୁ ଆମେ ହାତରେ ଛୋଟ ଛୋଟ ପିଠା ତିଆରି କରିକି ତାକୁ ତେଲରେ ଆମେ ଛାଣିପାରିବା ବା ତାକୁ ସିଝେଇ ପାରିବା। ଏଇଟା ହଉଛି ଛେନାମଣ୍ଡାର ପ୍ରସ୍ତୁତି ପ୍ରଣାଳୀ।
0: ଯାହା ହଉ, ଆପଣ ଆମକୁ ଛେନାମଣ୍ଡାର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ କହିଲେ, ସେଥିପାଇଁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ଯାହା ହଉ, ଆପଣ ଆମ ଷ୍ଟୁଡିଓକୁ ଆସିଲେ, କାର୍ଯ୍ୟକ୍ରମରେ ଭାଗ ନେଲେ, ସେଥିପାଇଁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
1: ନମସ୍କାର।

0: ଏହି ଶ୍ରୋତା ଭଉଣୀଙ୍କ ପରି ଅନେକ ଶ୍ରୋତାବନ୍ଧୁ ଅଛନ୍ତି ଯେଉଁମାନେ କି ଚିଠିରେ ମତାମତ ଦେଇ ଆମ ପାଖକୁ ପଠାଇଥାନ୍ତି। ଏଥର ଦେଖିବା ସେହି ଚିଠିପତ୍ରର କେତୋଟି ଚିଠିଗୁଡ଼ିକର ଉତ୍ତର ଦେଉଛନ୍ତି ପ୍ରଜ୍ଞା ପାରମିତା ସାହୁ। ଏ ଚିଠିଟି ଆସିଛି ଗୋପବନ୍ଧୁ ସମବାୟ ନଗର ଜଗତପୁର କଟକରୁ। ଲେଖିଛନ୍ତି ସଂଯୁକ୍ତା ଦାସ। ସେ ଲେଖିଛନ୍ତି ନାରୀ ମହଲରେ ପ୍ରସାରିତ ସମସ୍ତ କାର୍ଯ୍ୟକ୍ରମ ଖୁବ୍ ଉଚ୍ଚକୋଟୀର ଓ ଶିକ୍ଷଣୀୟ ହୋଇପାରୁଛି। ତାଙ୍କୁ ବିଶେଷ କରି ଲିପିକା କାର୍ଯ୍ୟକ୍ରମ ଖୁବ୍ ଭଲ ଲାଗୁଛି ଓ ଆମ ଶ୍ରୋତା ଭଉଣୀ କ୍ରମରେ ହରପ୍ରିୟା ପ୍ରଧାନଙ୍କ ସହ ସାକ୍ଷାତକାର ତାଙ୍କୁ ଖୁବ୍ ଭଲ ଲାଗିଛି।
1: ଶ୍ରୋତା ଭଉଣୀ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣ ତ ନିୟମିତ ଭାବରେ ଆମର ନାରୀ ମହଲ କାର୍ଯ୍ୟକ୍ରମ ଶୁଣିଥାନ୍ତି, ସେ ସମ୍ପର୍କରେ ଚିଠି ଲେଖିଥାନ୍ତି। ଏଥର ଆପଣଙ୍କ ଚିଠିରେ ଲେଖିଛନ୍ତି ଆମର ଲିପିକା କାର୍ଯ୍ୟକ୍ରମ ସମ୍ପର୍କରେ। ଏହି ମାସିକ ବେତାର ସାହିତ୍ୟ ପତ୍ରିକା ଆପଣଙ୍କୁ ଭଲ ଲାଗିଛି, ଆନ୍ତରିକ କୃତଜ୍ଞତା ଜଣାଉଛୁ। ଆହୁରି ମଧ୍ୟ ଆପଣଙ୍କୁ ଆମର ଶ୍ରୋତା ଭଉଣୀ ହରପ୍ରିୟା ପ୍ରଧାନଙ୍କ ସହ ଆଳାପ ଭଲ ଲାଗିଛି, କୃତଜ୍ଞତା ଜଣାଉଛୁ। ଏମିତି କାର୍ଯ୍ୟକ୍ରମ ଶୁଣନ୍ତୁ ଏବଂ ଆମକୁ ଚିଠି ଲେଖୁଥାନ୍ତୁ।

0: ଏ ଚିଠିଟି ଆସିଛି ବରମୁଣ୍ଡା ଭୁବନେଶ୍ୱରରୁ ଲେଖିଛନ୍ତି ପ୍ରବାସିନୀ ମହାନ୍ତି। ତାଙ୍କୁ ମଧ୍ୟ ନାରୀ ମହଲ କାର୍ଯ୍ୟକ୍ରମ ଖୁବ୍ ଭଲ ଲାଗୁଛି, ତେବେ ସେ ଲେଖାଲେଖି କରନ୍ତି ଓ ତାଙ୍କର କିଛି ବହି ପ୍ରକାଶିତ ମଧ୍ୟ ହୋଇଛି। ତେବେ ତାଙ୍କର ବହୁତ ଇଚ୍ଛା ନାରୀ ମହଲ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ।
1: ଏଇଠି ମଧ୍ୟ ଗୋଟିଏ ପ୍ରଶଂସାପତ୍ର, ନାରୀ ମହଲରେ ପ୍ରସାରଣ କରାଯାଉଥିବା ଆଳାପ, ଆଲୋଚନା, ବିଭିନ୍ନ ସାକ୍ଷାତକାର ସମ୍ପର୍କରେ ଲେଖିଛନ୍ତି, ଯାହା ତାଙ୍କୁ ଭଲ ଲାଗିଛି ଏବଂ ଅଂଶଗ୍ରହଣ କରିବା ପାଇଁ ଆମ କାର୍ଯ୍ୟକ୍ରମରେ ମନ କରୁଛନ୍ତି। ଯଦି କବିତା ଲେଖୁଛନ୍ତି ତେବେ ଆମର ଠିକଣା ନାରୀ ମହଲ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ PIN 753001 ଏହି ଠିକଣାରେ ଆପଣଙ୍କର କବିତା ପଠାନ୍ତୁ, ଯାହା ଆପଣଙ୍କର ମୌଳିକ କବିତା ହୋଇଥିବ ଏବଂ ପ୍ରସାରଣ ଉପଯୋଗୀ ହେଲେ ଆମେ ନିଶ୍ଚିତ ଭାବରେ ଆପଣଙ୍କୁ ନିମନ୍ତ୍ରଣ କରିବୁ ଆମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ। ଆଉ ଗୋଟିଏ କଥା ଶ୍ରୋତା ଭଉଣୀ, ଆମ କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ, ଯାହାଫଳରେ ଜାଣିପାରିବେ କବିତା ବା ଗଳ୍ପ ଯାହା ପ୍ରସାରଣ କରାଯାଉଛି କେଉଁପରି ହେବା ଦରକାର, ଯାହା ପ୍ରସାରଣ ଉପଯୋଗୀ ହୋଇପାରିବ।
0: ଏ ଚିଠିଟି ଆସିଛି ପାଥପୁର ରଇପୁର ଯାଜପୁରରୁ, ଲେଖିଛନ୍ତି ପଞ୍ଚାନନ ମଲ୍ଲିକ। ତାଙ୍କୁ ନାରୀ ମହଲ କାର୍ଯ୍ୟକ୍ରମରେ ପ୍ରସାରିତ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ଲିପିକା ଖୁବ୍ ଭଲ ଲାଗୁଛି ବୋଲି ସେ ଲେଖିଛନ୍ତି।
1: ଶ୍ରୋତା ବନ୍ଧୁ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆମର ବେତାର ସାହିତ୍ୟ ପତ୍ରିକା ଲିପିକା ସମ୍ପର୍କରେ ଆପଣ ମଧ୍ୟ ଲେଖିଛନ୍ତି, ଯାହା ଆପଣଙ୍କୁ ଭଲ ଲାଗିଛି ଏମିତି କାର୍ଯ୍ୟକ୍ରମ ଶୁଣନ୍ତୁ ଏବଂ ଆମର ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଏହି କାର୍ଯ୍ୟକ୍ରମ ଉପଲବ୍ଧ, ସେଠାରେ ମଧ୍ୟ ଏହାକୁ ଆଉଥରେ ଶୁଣିପାରିବେ।
0: ନିଶ୍ଚିନ୍ତ କହିଲି କଟକରୁ ଏ ଚିଠିଟି ଲେଖିଛନ୍ତି ସବିତା ଶତପଥୀ। ସେ ଲେଖିଛନ୍ତି ନାରୀ ମହଲ କାର୍ଯ୍ୟକ୍ରମରେ ପ୍ରସାରିତ ସମସ୍ତ କାର୍ଯ୍ୟକ୍ରମ ଖୁବ୍ ଭଲ ଲାଗୁଛି।
1: ଶ୍ରୋତା ଭଉଣୀ, ଆପଣଙ୍କୁ ଆମର ସମସ୍ତ କାର୍ଯ୍ୟକ୍ରମ ଭଲ ଲାଗିଛି, ବିଭିନ୍ନ କଥା ଲେଖିଛନ୍ତି ଚିଠିରେ ଏବଂ ଓଡ଼ିଆ ନବବର୍ଷର ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି। ବୋଧହୁଏ ଆମର ଚିଠିଟି ଟିକେ ଡେରିରେ ହସ୍ତଗତ ହୋଇଛି, ଠିକ୍ ଅଛି, କାର୍ଯ୍ୟକ୍ରମ ଶୁଣୁଛନ୍ତି ସେ ସମ୍ପର୍କରେ ଏହି ପ୍ରଶଂସାପତ୍ରଟିଏ ଲେଖିଛନ୍ତି, ଆନ୍ତରିକ କୃତଜ୍ଞତା ଆପଣଙ୍କୁ।
0: ଏ ଚିଠିଟି ଲତାହରଣ କାକଟପୁର ପୁରୀରୁ କବିରାଜ ପରିଡ଼ା ଲେଖିଛନ୍ତି ନାରୀ ମହଲ କାର୍ଯ୍ୟକ୍ରମରେ ପ୍ରସାରିତ ସମସ୍ତ କାର୍ଯ୍ୟକ୍ରମ ତାଙ୍କୁ ଖୁବ୍ ଭଲ ଲାଗୁଛି, ତେବେ ସେ ଅନୁରୋଧ କରିଛନ୍ତି ଡକ୍ଟର ଅର୍ଚ୍ଚନା ନାୟକ, ପ୍ରତିଭା ରାୟ ଓ ପ୍ରତିଭା ଶତପଥୀଙ୍କ ସହିତ ସାକ୍ଷାତକାରର ପ୍ରସାରଣ ପାଇଁ।
1: ଶ୍ରୋତାବନ୍ଧୁ, ଆପଣଙ୍କର ଅନୁରୋଧ ଆମର ମନେ ରହିଲା, ଆମର କାର୍ଯ୍ୟକ୍ରମରେ ଅତୀତରେ ତ ପ୍ରସାରଣ କରାଯାଇଛି, ଆଉ ଥରେ ସମୟ ସୁବିଧା ଦେଖି ପ୍ରସାରଣ କରିବୁ ଏବଂ ଆମର କାର୍ଯ୍ୟକ୍ରମ ସୂଚନାରୁ ଆପଣ ଜାଣିପାରିବେ ଏହି ସାକ୍ଷାତକାର ଗୁଡ଼ିକ କେବେ ପ୍ରସାରଣ କରାଯିବ। ଧନ୍ୟବାଦ ଜଣାଉଛୁ ଆମର ନାରୀ ମହଲ କାର୍ଯ୍ୟକ୍ରମ ଆପଣ ଶୁଣୁଥିବାରୁ।
0: ଏ ଚିଠିଟି ଲେଖିଛନ୍ତି ବୁଲୁ ପଟ୍ଟନାୟକ ଘସିପୁରା ଆନନ୍ଦପୁର କେନ୍ଦୁଝରରୁ। ତାଙ୍କର ଦୁଇଟି ଚିଠି ଆମର ହସ୍ତଗତ ହୋଇଛି। ସେ ଲେଖିଛନ୍ତି ନାରୀ ମହଲ କାର୍ଯ୍ୟକ୍ରମରେ ପ୍ରସାରିତ ପ୍ରତ୍ୟେକଟି କାର୍ଯ୍ୟକ୍ରମ ଖୁବ୍ ଉଚ୍ଚକୋଟୀର ଏବଂ ଶିକ୍ଷଣୀୟ, ତେବେ ସ୍ୱାସ୍ଥ୍ୟ ସମ୍ପର୍କିତ କାର୍ଯ୍ୟକ୍ରମ ତାଙ୍କୁ ଖୁବ୍ ଭଲ ଲାଗୁଛି, ବିଶେଷ କରି ଡକ୍ଟର ସମ୍ପଦ ଦାସଙ୍କ ସହିତ ସାକ୍ଷାତକାର କାର୍ଯ୍ୟକ୍ରମ ତାଙ୍କୁ ଖୁବ୍ ଭଲ ଲାଗିଛି।
1: ଶ୍ରୋତାବନ୍ଧୁ, ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ଆମର କାର୍ଯ୍ୟକ୍ରମ ଶୁଣି ସେ ସମ୍ପର୍କରେ ଲେଖିଥିବାରୁ। ବିଶେଷ କରି ଆମର ସ୍ୱାସ୍ଥ୍ୟ ସମ୍ପର୍କିତ ଯେଉଁ ଆଲୋଚନାର ପ୍ରସାରଣ କରାଯାଉଛି ସେଗୁଡ଼ିକ ଆପଣଙ୍କୁ ବେଶୀ ଭଲ ଲାଗିଛି ସେ ସମ୍ପର୍କରେ ଲେଖିଛନ୍ତି। ଆମର ଏଇ ଏପ୍ରିଲ ମାସରୁ ଡାକ୍ତରଙ୍କୁ ପଚାରି ବୁଝିବା କ୍ରମରେ ବିଭିନ୍ନ ବିଶେଷଜ୍ଞ ଡାକ୍ତରଙ୍କ ସହ ଆଲୋଚନାର ପ୍ରସାରଣ କରାଯାଉଛି ପ୍ରତ୍ୟେକ ଶୁକ୍ରବାର ଦିନ 12:30 ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମ ଶୁଣିବାକୁ ମଧ୍ୟ ଅନୁରୋଧ କରୁଛୁ।
0: ତାହେଲେ କାର୍ଯ୍ୟକ୍ରମକୁ ଏଇଠି ରଖିବା। ନମସ୍କାର।

0: ନାରୀ ମହଲ ଏତିକିରେ ଶେଷ ହେଲା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ବଡ ବୋହୁ, ଏଇଟା ତୁମ ନାଁରେ।
4: ଏତେ ଜଲ୍ଦି କଣ ପାଇଁ?
0: ଆରେ ଆଉ ସାନ ବୋହୁ, ଏଇଟା ତୁମ ନାଁରେ, ଆଉ ଏଇଟା ମୋ କଣ୍ଢେଇର ନାଁରେ।
4: କିନ୍ତୁ ଜେଜେ ମା, ତୁମ ନାଁରେ
5: ସବୁ କିଛି, ମୋ ବ୍ୟାଙ୍କ ଲକର ଫିକ୍ସ ଡିପୋଜିଟ ସବୁଥିରେ ୟାଙ୍କୁ ହିଁ ତ ନୋମିନୀ ରଖିଛି। କାଲିକୁ ଯେବେ ମୁଁ ନଥିବି ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ।
0: ଶୁଭ ଶୁଭ କୁହ କଣ।
6: RBI କହେ
7: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ଶ୍ରୋତାମାନଙ୍କୁ ଏଠି ଜଣାଇ ଦେଉଛୁ, ଆଜି ଅପରାହ୍ନ 5ଟାରେ ସ୍ମୃତିର ପାହାଚରେ ଶୁଣିବେ ବସନ୍ତ ମହାନ୍ତିଙ୍କ ସହିତ ସାକ୍ଷାତକାର।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ ଗୋଟାଏ ବାଜି ପଚାଶ ମିନିଟ୍ ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା, ପଶ୍ଚିମବଙ୍ଗ ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଗଣନା ଜାରି, ଆଗୁଆ ରହିଛନ୍ତି ବିଜେପି ପ୍ରାର୍ଥୀ, ଇବୋଲା ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନକୁ ଗସ୍ତ ନେଇ ସତର୍କତା ଅବଲମ୍ବନ କରିବାକୁ ସରକାରଙ୍କ ପରାମର୍ଶ, ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ ଦୁଇଟି ମ୍ୟାଚ୍। ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍ଠାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଆଜି ଦ୍ୱିପାକ୍ଷିକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଛି। ଭାରତ ଆମେରିକା ରଣନୈତିକ ସହଭାଗିତାକୁ ଅଧିକ ସଶକ୍ତ କରିବା ଏବଂ ବାଣିଜ୍ୟ, ଶକ୍ତି, ଯୋଗାଯୋଗ ଓ ସୁରକ୍ଷା କ୍ଷେତ୍ର ନେଇ ଉଭୟ ନେତାଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ହୋଇଥିବା ଜଣାପଡ଼ିଛି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ଭାରତ ଏବଂ ଆମେରିକା ମଧ୍ୟରେ ଖୁବ୍ ଶୀଘ୍ର ଏକ ବାଣିଜ୍ୟ ଚୁକ୍ତି ସମ୍ପନ୍ନ କରିବା ନେଇ ଉଭୟ ପକ୍ଷ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବିବାଦର ସମାଧାନ ପାଇଁ ଆଲୋଚନା ଏବଂ କୂଟନୈତିକ ମାର୍ଗ ଉପରେ ଡକ୍ଟର ଜୟଶଙ୍କର ଗୁରୁତ୍ୱ ପ୍ରଦାନ କରିବା ସହିତ ନିରାପଦ ଏବଂ ଅବାଧ ସାମୁଦ୍ରିକ ବାଣିଜ୍ୟକୁ ଭାରତ ସମର୍ଥନ ପ୍ରଦାନ କରେ ବୋଲି କହିଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ଉପସାଗରୀୟ କ୍ଷେତ୍ରର ସାମ୍ପ୍ରତିକ ପରିସ୍ଥିତି ନେଇ ମତ ବିନିମୟ ହୋଇଥିବା ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି। ଭାରତ ଏବଂ ଆମେରିକା ସମ୍ପର୍କ କେବଳ ଦୁଇ ପକ୍ଷ ମଧ୍ୟରେ ସୀମିତ ନ ରହି ବିଶ୍ୱର ବିଭିନ୍ନ ରାଷ୍ଟ୍ରକୁ ପ୍ରଭାବିତ କରିଛି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ବିଭିନ୍ନ ପ୍ରସଙ୍ଗରେ ଉଭୟ ଦେଶର ଦୃଷ୍ଟିକୋଣ ସମାନ ରହିଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଭାରତକୁ ଆମେରିକାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଅଂଶୀଦାର ଭାବେ ବର୍ଷ୍ଣନା କରିଛନ୍ତି। ସେ କହିଛନ୍ତି, ଉଭୟ ଦେଶ ଆଗାମୀ ଶତାବ୍ଦୀ ପାଇଁ ସମ୍ପର୍କର ମୂଳଦୁଆ ସ୍ଥାପନ କରିବା ସହ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ରଣନୈତିକ ଭାବରେ ଏକତ୍ରିତ ହୋଇଛନ୍ତି। ଆସନ୍ତା ମଙ୍ଗଳବାର 26 ଦିନ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏଥିରେ ଡକ୍ଟର ଜୟଶଙ୍କରଙ୍କ ସହିତ ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ଅଂଶଗ୍ରହଣ କରିବେ। ପଶ୍ଚିମବଙ୍ଗ ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀର ପୁନଃ ନିର୍ବାଚନ ମତଗଣନା ଜାରି ରହିଛି। ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଦିବ୍ୟାଂଶୁ ପଣ୍ଡା ଆଗୁଆ ଥିବା ଜଣାପଡ଼ିଛି। ଡାଇମଣ୍ଡ ହାର୍ବର ମହିଳା ବିଶ୍ୱବିଦ୍ୟାଳୟରେ ଚାଲିଥିବା ଗଣତିରେ ବିଜେପି ପ୍ରାର୍ଥୀ ଶ୍ରୀ ପଣ୍ଡା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଏକାଦଶ ରାଉଣ୍ଡ ଗଣତି ସୁଦ୍ଧା 44,891 ଖଣ୍ଡ ଭୋଟ୍ରେ ଆଗୁଆ ରହିଥିଲେ। ସିପିଆଇଏମ୍ ପ୍ରାର୍ଥୀ ଶମ୍ଭୁନାଥ କୁର୍ମି ଦ୍ୱିତୀୟ ସ୍ଥାନରେ ଏବଂ କଂଗ୍ରେସ ପ୍ରାର୍ଥୀ ଅବଦୁର ରଜାକ ମୁଲ୍ଲା ତୃତୀୟ ସ୍ଥାନରେ ରହିଛନ୍ତି। ଚୀନ୍ର ସାନ୍ସି ପ୍ରଦେଶରେ କୋଇଲା ଖଣି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଭାରତବାସୀଙ୍କ ପକ୍ଷରୁ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଏବଂ ଚୀନ୍ ଦେଶବାସୀଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ଶ୍ରୀ ମୋଦି ସମବେଦନା ପ୍ରକାଶ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଭାରତରେ ଅବସ୍ଥାପିତ ଚୀନ୍ ରାଷ୍ଟ୍ରଦୂତ ସୁ ଫେଇହୁମ୍ ଶ୍ରୀ ମୋଦିଙ୍କୁ ଶୋକବାର୍ତ୍ତା ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଚୀନ୍ ରାଷ୍ଟ୍ରଦୂତ ଭାରତର ସମର୍ଥନ ଏବଂ ସମବେଦନା ପାଇଁ ଧନ୍ୟବାଦ ଜଣାଇବା ସହ କହିଛନ୍ତି, ଏବେ ମଧ୍ୟ ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନାଯୋଗ୍ୟ, ଗତକାଲି ଚୀନ୍ର ସାନ୍ସି ପ୍ରଦେଶରେ ଏକ କୋଇଲା ଖଣିରେ ବିସ୍ଫୋରଣ ଯୋଗୁଁ 82 ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ବିସ୍ଫୋରଣ ସ୍ଥଳରେ 247 ଜଣ ଶ୍ରମିକ କାର୍ଯ୍ୟରତ ଥିଲେ। 2009 ମସିହା ପରଠାରୁ ଚୀନ୍ରେ ଘଟିଥିବା ଖଣି ଦୁର୍ଘଟଣା ମଧ୍ୟରେ ଏହା ସବୁଠାରୁ ବଡ଼ ଘଟଣା ହୋଇଥିବା ସେଠାକାର ପ୍ରଶାସନ

କହିଛି। ପଶ୍ଚିମବଙ୍ଗରେ ଆସନ୍ତା ଜୁଲାଇ ପହିଲାରୁ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରାଯିବ। ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସହ ଗତକାଲି ଆଭାସୀ ବୈଠକ ପରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କୋଲକାତାରେ ଏହି ବିଷୟ ଘୋଷଣା କରିଛନ୍ତି। ରାଜ୍ୟର ସ୍ୱାସ୍ଥ୍ୟ ଯୋଜନା ସ୍ୱାସ୍ଥ୍ୟସାଥୀ ଅଧୀନରେ ପୂର୍ବରୁ ସାମିଲ ଥିବା ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ଆସନ୍ତା ମାସରେ ନୂଆଦିଲ୍ଲୀଠାରେ ଆୟୁଷ୍ମାନ ଭାରତ ଆରୋଗ୍ୟ ମନ୍ଦିର ନେଇ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ କହିଛନ୍ତି। ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ଜନଔଷଧୀ କେନ୍ଦ୍ରକୁ 469କୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କ ପାଖକୁ ଏକ ପ୍ରସ୍ତାବ ପଠାଯାଇଛି। ଏବେ ରାଜ୍ୟରେ 117 ଏଭଳି କେନ୍ଦ୍ର କାର୍ଯ୍ୟ କରୁଛି। ଶ୍ରୀ ଅଧିକାରୀ କହିଛନ୍ତି ଆଲିପୁରଦ୍ୱାର, କାଲିମପଙ୍ଗ ଏବଂ ଦକ୍ଷିଣ ଦିନାଜପୁର ଜିଲ୍ଲାରେ ନୂତନ ମେଡିକାଲ କଲେଜ ଏବଂ ଉତ୍ତରବଙ୍ଗ ପାଇଁ ଏକ ନୂତନ ଏମ୍ସ ପ୍ରତିଷ୍ଠା ପ୍ରସ୍ତାବ କେନ୍ଦ୍ର ସରକାରଙ୍କଠାରେ ଉପସ୍ଥାପନ କରାଯାଇଛି। ଇବୋଲା ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନକୁ ଅତି ଆବଶ୍ୟକ ନଥିଲେ ଗସ୍ତ ନ କରିବାକୁ ସରକାର ଭାରତୀୟ ନାଗରିକଙ୍କୁ ପରାମର୍ଶ ଦେଇଛନ୍ତି। ସେହି ଦେଶଗୁଡ଼ିକରେ ବସବାସ କରୁଥିବା କିମ୍ବା ଯାତାୟତ କରୁଥିବା ଭାରତୀୟ ନାଗରିକଙ୍କ ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ଜନସ୍ୱାସ୍ଥ୍ୟ ମାର୍ଗଦର୍ଶିକା କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଭାରତରେ ଇବୋଲା ସଂକ୍ରମଣର କୌଣସି ମାମଲା ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ। ପୂର୍ବରୁ କଙ୍ଗୋ, ଉଗାଣ୍ଡା ଇବୋଲା ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆନ୍ତର୍ଜାତିକ ଚିନ୍ତାଜନକ ପ୍ରସଙ୍ଗ ଭାବେ ଅଭିହିତ କରି ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ଅବସ୍ଥା ଘୋଷଣା କରିଥିଲା। ସମୀକ୍ଷାରୁ ଜଣାପଡ଼ିଛି ଏହି ରୋଗର ପ୍ରାଦୁର୍ଭାବ ଅତ୍ୟନ୍ତ ଗମ୍ଭୀର ଏବଂ ମୃତ୍ୟୁହାର ମଧ୍ୟ ଅଧିକ। ଏହି ରୋଗକୁ ପ୍ରତିହତ କରିବା ପାଇଁ କିମ୍ବା ଚିକିତ୍ସା ପାଇଁ କୌଣସି ନିର୍ଦ୍ଦିଷ୍ଟ ଟିକା ଅଥବା ବ୍ୟବସ୍ଥା ଅନୁମୋଦନ ହୋଇନାହିଁ ବୋଲି ମନ୍ତ୍ରଣାଳୟ କହିଛି। ଜାପାନରେ ଅନୁଷ୍ଠିତ ହେବାକୁ ଥିବା ସାକୁରା ବିଜ୍ଞାନ କାର୍ଯ୍ୟକ୍ରମ 2026ରେ ଅଂଶଗ୍ରହଣ କରିବା ଲାଗି ମନୋନୀତ ଛାତ୍ରଛାତ୍ରୀ ନୂଆଦିଲ୍ଲୀରୁ ଗତକାଲି ଯାତ୍ରା କରିଛନ୍ତି। ଶିକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି। ଶିକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଓଡ଼ିଶା ସମେତ 15 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରୀ ବିଦ୍ୟାଳୟର 24 ଛାତ୍ର ଏବଂ 32 ଛାତ୍ରୀଙ୍କୁ ମିଶାଇ 4 ପର୍ଯ୍ୟବେକ୍ଷକ ଏହି ଗସ୍ତରେ ଯାଇଛନ୍ତି। ମନୋନୀତ ଦଳ ଆସନ୍ତା 30 ପର୍ଯ୍ୟନ୍ତ ଜାପାନରେ ଅବସ୍ଥାନ କରିବେ। ଭାରତ ସହିତ ଏହି କାର୍ଯ୍ୟକ୍ରମରେ ଘାନା, ନାଇଜେରିଆ ଓ ଦକ୍ଷିଣ ଆଫ୍ରିକାର ଛାତ୍ରଛାତ୍ରୀ ମଧ୍ୟ ଅଂଶଗ୍ରହଣ କରୁଛନ୍ତି। ଭାରତ ପକ୍ଷରୁ ମନୋନୀତ ଛାତ୍ରଛାତ୍ରୀ ସରକାରୀ ମେଧାବୃତ୍ତି ଯୋଜନା ଅଧୀନରେ ଛାତ୍ରବୃତ୍ତି ପାଉଛନ୍ତି। 2016 ଏପ୍ରିଲ ମାସରୁ ଭାରତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଆସୁଛି। ଯୁବ ଶିକ୍ଷାର୍ଥୀଙ୍କ ମଧ୍ୟରେ ବୌଦ୍ଧିକ ଚିନ୍ତାଧାରାକୁ ଅଧିକ ବ୍ୟାପକ କରିବା, ବିଜ୍ଞାନଭିତ୍ତିକ ଗବେଷଣାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଜାପାନ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସଂସ୍ଥା 2014 ଏହି କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି। ପଞ୍ଜାବର କପୁରଥାଲା ଜେଲ୍ର ଏକ ବାରାକ୍ରେ ଗତକାଲି ବିଳମ୍ବିତ ରାତିରେ ହିଂସାକାଣ୍ଡ ଘଟିଥିବା ଜଣାପଡ଼ିଛି। କଏଦୀ ଏବଂ ବିଚାରାଧୀନ କଏଦୀଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ଜେଲ୍ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ ହୋଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବରିଷ୍ଠ ପୁଲିସ୍ ଅଧିକାରୀ ଅଧିକ ସୁରକ୍ଷାକର୍ମୀଙ୍କ ସହ ସେଠାରେ ପହଞ୍ଚିଥିଲେ। ଜେଲ୍ ଭିତରେ ଏବଂ ପରିସର ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆକାଶବାଣୀ ସମ୍ଭାଦ ବିଭାଗ ସହ ଆଲୋଚନା କାଳରେ ଜଳନ୍ଧର ରେଞ୍ଜ ଡିଆଇଜି ନବୀନ ସିଙ୍ଗଲା କହିଛନ୍ତି ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଆଇପିଏଲ୍ କ୍ରିକେଟରେ ଆଜି 2 ମ୍ୟାଚ୍ ଖେଳାଯିବ। ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମ୍ଠାରେ ଅପରାହ୍ନ 3:30 ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦ୍ୱିତୀୟ ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ସନ୍ଧ୍ୟା 7:30 କୋଲକାତା ନାଇଟ୍ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ହେବ। ଗତକାଲିର ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 7 ପରାସ୍ତ କରିଥିଲା। ଫ୍ରେଞ୍ଚ ଓପନ୍ର 125 ସଂସ୍କରଣ ଆଜିଠାରୁ ପ୍ୟାରିସ୍ରେ ଆରମ୍ଭ ହେଉଛି। ରୋନାଲ୍ଡ ଗ୍ୟାରୋସ୍ ଭାବରେ ମଧ୍ୟ ପରିଚିତ ଏହି ଟେନିସ୍ ପ୍ରତିଯୋଗିତାର ବିଭିନ୍ନ ବର୍ଗରେ ମ୍ୟାଚ୍ ଖେଳାଯିବ। ବିଶ୍ୱର ପୁରୁଷ ବର୍ଗ 1 ଟେନିସ୍ ତାରକା ଜାନିକ୍ ସିନର, ନୋଭାକ୍ ଜୋକୋଭିକ୍, କାର୍ଲୋସ୍ ଆଲକାରାଜ, ଆଲେକ୍ଜାଣ୍ଡର ଜେଭେରେଭ୍ ଏବଂ ଟେଲର ଫ୍ରିଜ୍ ପ୍ରମୁଖ ଏହି ପ୍ରତିଯୋଗିତାରେ ଟାଇଟଲ୍ ହାସଲ କରିବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ। ମହିଳା ବର୍ଗରେ ବିଶ୍ୱର 1 ଖେଳାଳି ଆରିନା ସାବାଲେଙ୍କା, କୋକୋ ଗଫ୍ ପ୍ରମୁଖ ଅନ୍ୟମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତାରେ ସାମିଲ ହୋଇଛନ୍ତି। ପୁରୁଷ ଡବଲ୍ସରେ ଭାରତର ୟୁକି ଭାମ୍ବ୍ରି ଏବଂ ନ୍ୟୁଜିଲାଣ୍ଡର ମାଇକେଲ୍ ଭେନସ୍କ ଯୋଡ଼ି ଏବଂ ଏନ୍ ଶ୍ରୀରାମ ବାଲାଜୀ ଓ ବ୍ରାଜିଲ୍ର ମାର୍ସେଲୋ ଡୋମୋଲାଇନର୍ଙ୍କ ଯୋଡ଼ି ପ୍ରତିଦ୍ୱନ୍ଦ୍ୱିତାରେ ଭାଗ ନେଉଛନ୍ତି। ଫିଫାର ଅନୁମୋଦନ କ୍ରମେ ଇରାନ୍ ଫୁଟବଲ ଦଳର ଫିଫା ବିଶ୍ୱକପ୍ 2026 ବେସ୍ କ୍ୟାମ୍ପକୁ ଆମେରିକାରୁ ମେକ୍ସିକୋକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି। ଇରାନ୍, ଆମେରିକା ଏବଂ ଇସ୍ରାଏଲ୍ ମଧ୍ୟରେ ଉତ୍ତେଜନା ପରିପ୍ରେକ୍ଷୀରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା

0: करते हुए भारतीय नागरिकों को कांगो, युगांडा और दक्षिण सूडान की गैर जरूरी यात्रा से बचने की सलाह दी। इसके साथ ही दोपहर समाचार का ये अंक समाप्त हुआ। नमस्कार।
1: ଏତେବେଳେ ଯାଏ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କରି ପ୍ରଚାର କରୁଥିଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ କଟକ ସମୟ ଦିନ 2:30 ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରାଜ୍ୟରେ ଖରା ଏବଂ ଗୁଳୁଗୁଳି ନେଇ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମିଣତି କାର୍ଯ୍ୟ ଆଜିଠାରୁ ସ୍ଥଗିତ। ଭିତରକାଠ ନିକଟରୁ ଶ୍ରୀଜୀଉଙ୍କୁ ସ୍ୱାଭାବିକ ଭାବେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଖାଦ୍ୟରେ ବିଷକ୍ରିୟା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲା ନୂଆଡିହି ଗାଁର ଚାରିଜଣଙ୍କର ମୃତ୍ୟୁ ଏବଂ ଜଳବାୟୁ ପରିବର୍ତ୍ତନ ପ୍ରଭାବ ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ଗହିରମଥା ଅଞ୍ଚଳରେ ଚଳିତ ବର୍ଷ ଅଣ୍ଡାଦାନ ନ କରି ସମୁଦ୍ରକୁ ଫେରିଲେ ଅଲିଭ୍ ରିଡ୍ଲେ। ପ୍ରବଳ ତାତି ଓ ଗୁଳୁଗୁଳି ନେଇ ଜନସାଧାରଣଙ୍କୁ ସତର୍କ ରହିବା ଲାଗି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ବିଶେଷ ଭାବେ ପୂର୍ବାହ୍ନ 11:00 ଅପରାହ୍ନ 3:00 ମଧ୍ୟରେ ଘରେ ରହିବା ଲାଗି ଶ୍ରୀ ପୂଜାରୀ କହିଛନ୍ତି। ଆବଶ୍ୟକ ସ୍ଥଳେ ପାଣି ଓ ଓଦା ଗାମୁଛା ସାଙ୍ଗରେ ନେବା ଲାଗି ସେ ପରାମର୍ଶ ଦେଇଛନ୍ତି।
1: ଅତି ଜରୁରୀ କାମ ନ ପଡ଼ିଲେ ଘରୁ ବାହାର ନାହିଁ। ଯେଉଁମାନେ ଶ୍ରମିକମାନେ ସେମାନଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି, ମାଲିକମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। 11:00-3:00 ପର୍ଯ୍ୟନ୍ତ କର୍ମକ୍ଷେତ୍ର ଶ୍ରମିକମାନଙ୍କର କର୍ମ ବନ୍ଦ ରହିବ, ପୁଣି 3:00 ପରେ ଆରମ୍ଭ ହୋଇପାରେ। ଅତି ଆବଶ୍ୟକ ପଡ଼ିଲେ ଘରୁ ବାହାରିଲେ ସ୍ୱଚ୍ଛ ପିଇବା ପାଣି ନେଇକରି ବାହାରନ୍ତୁ ଓ ମୁଣ୍ଡରେ ଓଦା ଗାମୁଛା ନେଇକରି ବାହାରନ୍ତୁ। କଳା ଚଷମା ବ୍ୟବହାର କରିବା ପାଇଁ ଚେଷ୍ଟା କରନ୍ତୁ। ବାଟଯାକର ପିଇବା ପାଣି ବ୍ୟବସ୍ଥା ମଧ୍ୟ ପିଆର୍ ଡିପାର୍ଟମେଣ୍ଟ, ମ୍ୟୁନିସିପାଲିଟି, ସେମାନେ ଅର୍ବାନ୍ ଡିପାର୍ଟମେଣ୍ଟ ସେମାନେ ମଧ୍ୟ କରୁଛନ୍ତି। ମାଲ ପରିବହନ ଗାଡ଼ିମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। 11:00-3:00 ଭିତରେ ରାସ୍ତା ମାଲ ପରିବହନ ଗାଡ଼ି ରହିବ ନାହିଁ, ତେଣୁ ମୋଟାମୋଟି ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି। 2:00 ପର୍ଯ୍ୟନ୍ତ ଏଭଳିଆ ଅବସ୍ଥା ଓଡ଼ିଶାର ବିଭିନ୍ନ ଜାଗାରେ ହେବ, ତେଣୁ 2:00 ପର୍ଯ୍ୟନ୍ତ ସତର୍କ ସୂଚନା ସାରା ରାଜ୍ୟବାସୀଙ୍କୁ ଦିଆଯିବ।
0: ରାଜ୍ୟରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ଘଟିବ ନାହିଁ। ଶ୍ରୀ ମହାପାତ୍ର କହିଛନ୍ତି, ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ତାପମାତ୍ରା ବୃଦ୍ଧି ପାଇବା ସହ ଅତ୍ୟଧିକ ଗୁଳୁଗୁଳି ଅନୁଭୂତ ହେବ, ତେବେ ଓଡ଼ିଶାକୁ ମୌସୁମୀ ବାୟୁ ଛୁଇଁବା ନେଇ କୌଣସି ପୂର୍ବାନୁମାନ କରାଯାଇ ନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ସୂଚନା ଅନୁଯାୟୀ ଆଜି ଦିନ 11:30 ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ଦିନ ତାପମାତ୍ରା 41.2 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ସମ୍ବଲପୁରରେ 40.8, ହୀରାକୁଦରେ 40.4 ଓ ଭୁବନେଶ୍ୱରରେ 36.4 ଡିଗ୍ରୀ ସେଲ୍ସିୟସ୍

1982, 1988, 1997, 1998, 2002 ଓ 2008ରେ ଅଲିଭ୍ ରିଡ୍ଲେ କଇଁଛ ଅଣ୍ଡାଦାନ ନ କରି ଫେରିଯାଇଥିଲେ। ଗତବର୍ଷ ଗହିରମଥାରେ 6 ଲକ୍ଷରୁ ଅଧିକ ଅଲିଭ୍ ରିଡ୍ଲେ କଇଁଛ ସମୂହ ଅଣ୍ଡାଦାନ କରିଥିଲେ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ 3 ରଥର 21 ଅଖ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ପୂର୍ବରୁ 3 ରଥର 42 ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ସୂଚନା ଅନୁଯାୟୀ 3 ରଥର 20 ଫୁଟ ଲମ୍ବ ବିଶିଷ୍ଟ 14 ଲେଖାଏଁ 14 ନାହାକା ଖମ୍ବ ନିର୍ମାଣ କାର୍ଯ୍ୟ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ତାଳଧ୍ୱଜ ରଥର 8, ଦର୍ପ ଦଳନ ରଥର 9 ଏବଂ ନନ୍ଦିଘୋଷ ରଥର 11 14 ନାହାକା ଚୌପଟ ପରେ ଅଷ୍ଟକୋଣିଆଂଶ ମରାମତି କାର୍ଯ୍ୟ ଶେଷ ହୋଇଛି। ରୂପକାର ସେବକମାନେ 3 ରଥର 8 ଲେଖାଏଁ ତୀଖ ଗୁଜରେ ସିଂହ ବିରାଳ ରୂପ ଖୋଦେଇ କରୁଛନ୍ତି। ଓଝା ସେବକମାନେ 3 ରଥର ଅଖକଣ୍ଟା ଦଣ୍ଡାକଣ୍ଟା ଓ ବେଦୀ ସିଂହାସନର ପ୍ରସ୍ତୁତି ପାଇଁ କଣ୍ଟା ପ୍ରସ୍ତୁତି ଜାରି ରଖିଛନ୍ତି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ଆଜି ଜନ୍ମବାର୍ଷିକୀ ପାଳନ କରାଯାଉଛି। 1920 ମଇ 24 ଗ୍ରହଣ କରିଥିବା ନୀଳମଣି ରାଉତରାୟ ଜନତା ପାର୍ଟିର ପ୍ରାର୍ଥୀ ଭାବେ 1977 ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ। 1998 ଲୋକସଭାକୁ ନିର୍ବାଚିତ ହେବା ପରେ ସେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ପରେ ଜଙ୍ଗଲ ପରିବେଶ ମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିଲେ। ଏହି ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମାନସିକ ରୋଗୀଙ୍କ ନିମନ୍ତେ ସାମାଜିକ ସ୍ନେହ କରୁଣା ଜାଗ୍ରତ କରିବା ସହିତ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ସ୍କିଜୋଫ୍ରେନିଆ ସଚେତନତା ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ମଇ 24 ଏହି ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ସ୍କିଜୋଫ୍ରେନିଆ ଦିବସର ବାର୍ତ୍ତା ହେଉଛି ଆଖ୍ୟାକୁ ପୁନର୍ବିଚାର କରନ୍ତୁ, ନିଜ କାହାଣୀକୁ ଫେରିଯାଆନ୍ତୁ। ସ୍କିଜୋଫ୍ରେନିଆ ହେଉଛି ଏକ ମାନସିକ ସମସ୍ୟା। ଏହା ମଣିଷର ଭାବନା ଆବେଗ ବ୍ୟବହାର ଏବଂ କାର୍ଯ୍ୟଦକ୍ଷତାକୁ ବିଶେଷ ଭାବେ ପ୍ରଭାବିତ କରିଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଗଞ୍ଜାମ ଜିଲ୍ଲାରେ ଗୃହପାଳିତ ପଶୁପକ୍ଷୀଙ୍କ ଚିକିତ୍ସା ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଜିଲ୍ଲାର 11 ପ୍ରାଣୀ ଚିକିତ୍ସାଳୟକୁ ପ୍ରଥମ ପର୍ଯ୍ୟାୟରେ ଅତ୍ୟାଧୁନିକ ହେମାଟୋଲୋଜି ଆନାଲାଇଜର ଯନ୍ତ୍ର ପ୍ରଦାନ କରାଯାଇଛି। ରାଜ୍ୟରେ ଖରା ଏବଂ ଗୁଳୁଗୁଳି ନେଇ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ଆସନ୍ତା 5 ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି କାର୍ଯ୍ୟ ଆଜିଠାରୁ ସ୍ଥଗିତ। ଭିତରକାଠ ନିକଟରୁ ଶ୍ରୀଜୀଉଙ୍କୁ ସ୍ୱାଭାବିକ ଭାବେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଖାଦ୍ୟରେ ବିଷକ୍ରିୟା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲା ନୂଆଡିହି ଗାଁର 4 ମୃତ୍ୟୁ ଏବଂ ଜଳବାୟୁ ପରିବର୍ତ୍ତନ ପ୍ରଭାବ ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ଗହିରମଥା ଅଞ୍ଚଳରେ ଚଳିତ ବର୍ଷ ଅଣ୍ଡାଦାନ ନ କରି ସମୁଦ୍ରକୁ ଫେରିଲେ ଅଲିଭ୍ ରିଡ୍ଲେ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6ଟା। ପ୍ରଚାର କରୁଛୁ କେତୋଟି ଭକ୍ତି ଗୀତ। ଆଜି ସନ୍ଧ୍ୟାରେ ଭକ୍ତି ଗୀତ କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ହେଉଛନ୍ତି ମହମ୍ମଦ ଅଜିଜ। କଣ୍ଠରେ ତାଙ୍କର ଡାକ୍ତର ଗିରିଧାରୀ ନାୟକଙ୍କ ରଚନା।

ଭକ୍ତିଗୀତର କାର୍ଯ୍ୟକ୍ରମ ଆଜି ସନ୍ଧ୍ୟା ପାଇଁ ଏତିକି। ଆକାଶବାଣୀ ବାରିପଦା, ଏଥର ଶୁଣନ୍ତୁ କେତୋଟି ଓଡ଼ିଆ ଆଲବମ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ନନ୍ଦିତା ଭଞ୍ଜ, କଣ୍ଠରେ ତାଙ୍କର ଅରୁଣ ମନ୍ତ୍ରୀଙ୍କ ରଚନା।

ଓଡ଼ିଆ ଆଲବମ୍ ଗୀତ କାର୍ଯ୍ୟକ୍ରମର ଏଥରର ଶିଳ୍ପୀ ସୁଧାକର, ଗୀତ ଅରୁଣ ମନ୍ତ୍ରୀ।

0: ଫ୍ରେନିଆ ଦିବସର ବାର୍ତ୍ତା ହେଉଛି ଆଖ୍ୟାକୁ ପୁନର୍ବିଚାର କରନ୍ତୁ, ନିଜ କାହାଣୀକୁ ଫେରିପାରନ୍ତୁ। ଶୁଣନ୍ତୁ ଏ ସମ୍ପର୍କରେ ଏକ ରିପୋର୍ଟ।
1: ସ୍କିଜୋଫ୍ରେନିଆ ହେଉଛି ଏକ ମାନସିକ ସମସ୍ୟା। ବିଶେଷ ଭାବେ ଏହା ମଣିଷର ଭାବନା, ଆବେଗ, ବ୍ୟବହାର ଏବଂ କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରିଥାଏ। ବିଶେଷଜ୍ଞଙ୍କ ମତରେ ରୋଗରେ ପୀଡ଼ିତ ବ୍ୟକ୍ତି ଅନେକ ସମୟରେ ଅସାଧାରଣ ଆଚରଣ କରିଥାନ୍ତି। ସେମାନେ କଳ୍ପନାରେ ଶବ୍ଦ ଶୁଣିବା, ଅସତ୍ୟ କଥାକୁ ସତ୍ୟ ବୋଲି ବିଶ୍ୱାସ କରିବା, ଅତ୍ୟଧିକ ଭୟଭୀତ ହେବା ଓ ସମାଜରୁ ଦୂରେଇ ରହିବା ପରି ଲକ୍ଷଣ ପ୍ରକାଶ କରିଥାନ୍ତି। ଜନ୍ମଗତ କାରଣ, ମାନସିକ ଚାପ, ପାରିବାରିକ ପରିବେଶ ଓ ମସ୍ତିଷ୍କର ରାସାୟନିକ ପ୍ରକ୍ରିୟାରେ ପରିବର୍ତ୍ତନ ଏହି ରୋଗର ମୂଳ କାରଣ ବୋଲି ବିଶ୍ୱାସ କରାଯାଏ। ସାଧାରଣତଃ ଯୁବାବସ୍ଥାରେ ରୋଗର ଲକ୍ଷଣ ଦେଖାଯାଇଥାଏ। ସଠିକ୍ ସମୟରେ ଚିକିତ୍ସା, ନିୟମିତ ଔଷଧ ଏବଂ ଡାକ୍ତରଙ୍କ ପରାମର୍ଶ ନିଆଗଲେ ଜଣେ ରୋଗୀ ସାଧାରଣ ମଣିଷ ପରି ଜୀବନଯାପନ କରିପାରିବ। ପରିବାରର ସହଯୋଗ, ସମାଜର ସକାରାତ୍ମକ ଭାବନା ଓ ମାନସିକ ସମର୍ଥନ ରୋଗୀଙ୍କ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ ବିଶ୍ୱରେ ଲକ୍ଷାଧିକ ଲୋକ ପ୍ରତିବର୍ଷ ଏହି ରୋଗରେ ପୀଡ଼ିତ ହେଉଛନ୍ତି। ମାନସିକ ସ୍ୱାସ୍ଥ୍ୟକୁ ଶାରୀରିକ ସ୍ୱାସ୍ଥ୍ୟ ପରି ସମାନ ଗୁରୁତ୍ୱ ଦେବାକୁ ଚିକିତ୍ସକମାନେ ପରାମର୍ଶ ଦେଇଛନ୍ତି। ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଆଜି ଦିନରେ ବିଭିନ୍ନ ଚିକିତ୍ସାଳୟ, ସ୍ୱାସ୍ଥ୍ୟ ସଂଗଠନ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ, ଆଲୋଚନା ଚକ୍ର ଓ ପରାମର୍ଶ ଶିବିର ଆୟୋଜନ କରାଯାଉଛି। ରୋଗ ସମ୍ପର୍କରେ କଟକ ବଡ଼ ମେଡିକାଲର ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଅଶ୍ରୁମୋଚନ ସାହୁ ଆକାଶବାଣୀକୁ କହିଛନ୍ତି,
2: ସିଜୋଫ୍ରେନିଆ ଏକ ଗୁରୁତର ମାନସିକ ରୋଗ ଯେଉଁଥିରେ ମଣିଷ ଚିନ୍ତା ଶକ୍ତିରେ ବ୍ୟାଘାତ ଘଟେ। ସନ୍ଦେହ କରିବା, ଅବାନ୍ତର କଥା ହେବା, ହସିବା, ହଠାତ୍ ରାଗିଯିବା ଇତ୍ୟାଦି ଲକ୍ଷଣ ଦେଖାଯାଏ। ସାଧାରଣତଃ 20-30 ବର୍ଷରୁ ଆରମ୍ଭ ହୁଏ। ଲୋକମାନଙ୍କ ଭିତରେ ବୁଝିପାରନ୍ତିନି ଏ ରୋଗ ବିଷୟରେ କ'ଣ ପାଇଁ ଆରମ୍ଭ ହେଲା, କେମିତି ହେଲା, ଏଥିପାଇଁ ଦରକାର ରୋଗ ବିଷୟ ଠିକ୍ରେ ଜାଣିବା।
1: ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣୀ।
0: ଓଡ଼ିଶା ବେସ୍ବଲ୍ ସଂଘ ଆନୁକୂଲ୍ୟରେ ଆଜିଠାରୁ 31ତମ ଜାତୀୟ ସବ୍ଜୁନିୟର ବେସ୍ବଲ୍ ଚାମ୍ପିୟନ୍ସିପ୍ ଆରମ୍ଭ ହୋଇଛି। ଭୁବନେଶ୍ୱରରେ ଆୟୋଜିତ ଏହି ପ୍ରତିଯୋଗିତାରେ 20 ବାଳକ ଓ 18 ବାଳିକା ଦଳ
3: ପପ୍ଅପ୍ସ ପ୍ରତି ସାବଧାନ ରୁହ, ସ୍କାମର୍ସ ପର୍ସନାଲ ଡିଟେଲ୍ସର ଭୁଲ ୟୁଜ୍ କରିପାରନ୍ତି।
4: ତୁ ବୁଝିଗଲୁ ନା? ରିଲାକ୍ସ,
5: କିନ୍ତୁ କାର୍ ଜିତି ଯାଇଥିଲେ ବାପା ହୋମୱର୍କ କରାଇ ନଥାନ୍ତେ।
6: RBI କହେ ସ୍ମାର୍ଟ ବନ, କୁଲ ରୁହ।
7: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
8: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଖରାଦିନେ ଗାଁକୁ ବୁଲିଯିବା ଲାଗି ସମସ୍ତଙ୍କର ଉତ୍ସୁକତା ବଢ଼ିଯାଏ। ଗାଁର ଶାନ୍ତ ସବୁଜ ପରିବେଶ, ଆମ୍ବ ଗଛରେ ଦୋଳି ବାନ୍ଧି ଝୁଲିବା, ସାଙ୍ଗସାଥୀଙ୍କ ସହ ଲୁଚକାଳି, ବାଟି, କବାଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଖେଳ ଖେଳିବା ପ୍ରତ୍ୟେକ ପିଲାଙ୍କ ପାଇଁ ପ୍ରମୁଖ ଆକର୍ଷଣ ହୋଇଥାଏ। ଗାଁର ଦେଶ ଭାରତରେ ବହୁ ବିଚିତ୍ର ବିଶେଷତ୍ୱ ଥିବା ଗାଁ ରହିଛି। ବିଦେଶରେ ବି ଏପରି ଗାଁ ଅଛି ଯାହା କଥା ଜାଣିଲେ ଆଶ୍ଚର୍ଯ୍ୟ ନ ହୋଇ ରହିପାରିବେ ନାହିଁ। ଏପରି କେତେକ ଗାଁ ସମ୍ପର୍କରେ ଆସନ୍ତୁ ଜାଣିବା। ଗାଁ କହିବା ମାନେ ତ ବିଲ, ବଣ, ପଡ଼ିଆ, ତୋଟା ଆଖି ଆଗରେ ଦେଖାଯାଏ। ତେବେ ଏହା ଏମିତି ଏକ ଗାଁର କଥା ଯେଉଁଠି ବାସିନ୍ଦାମାନେ ପାଦ ରଖିବାକୁ ମାଟି ପାଆନ୍ତି ନାହିଁ, କାରଣ ଏହି ଗାଁଟି ସମୁଦ୍ରରେ ରହିଛି। ଏଠାକାର ବାସିନ୍ଦା 24 ଘଣ୍ଟା ସମୁଦ୍ର ମଧ୍ୟରେ ରହିଥାନ୍ତି। ଏହା ସେମାନଙ୍କର ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ଦୁନିଆ କହିଲେ ଭୁଲ ହେବ ନାହିଁ। ଚୀନ୍ର ଫୁଜିଆନ୍ ରାଜ୍ୟରେ ଦକ୍ଷିଣ ପୂର୍ବ ସ୍ଥିତ ନିଙ୍ଗଡ଼େଠାରେ ସମୁଦ୍ର ଉପରେ ଏପରି ବସତି ଦେଖିବାକୁ ମିଳେ। ଏହାର ନାମ ସାନ୍ଡୁ ଆଓ। ସମୁଦ୍ର ଉପରେ ପ୍ରତିଷ୍ଠିତ ଏହା ବିଶ୍ୱର ଏକମାତ୍ର ଗ୍ରାମ। ଏଠାରେ ଘରଗୁଡ଼ିକ ସମୁଦ୍ର ଜଳରେ ଭାସୁଥାନ୍ତି। ପ୍ରାୟ 1300 ବର୍ଷ ପ୍ରାଚୀନ ଏହି ଗାଁର ବର୍ତ୍ତମାନର ଜନସଂଖ୍ୟା 8500 ପାଖାପାଖି। ଏମାନେ ମାଛ ଧରାଳି ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଟାଙ୍କା ଭାବେ ପରିଚିତ। ଏମାନଙ୍କୁ ଜିପ୍ସିଜ୍ ଅଫ୍ ଦ ସି ବୋଲି ବି କୁହାଯାଏ। ଶାସକଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ବହୁ ପୂର୍ବେ ଏମାନେ ଗାଁ ଛାଡ଼ି ସମୁଦ୍ରକୁ ଚାଲି ଆସିଥିଲେ। ଏପରିକି ଏମାନେ ସ୍ଥଳଭାଗକୁ କେବେ ଯାଆନ୍ତି ନାହିଁ କି ସ୍ଥଳଭାଗର ବାସିନ୍ଦାଙ୍କୁ ପସନ୍ଦ କରନ୍ତି ନାହିଁ। ସାମୁଦ୍ରିକ ଜୀବନକୁ ନେଇ ନିଜର ଜୀବିକା ନିର୍ବାହ କରନ୍ତି। ଦକ୍ଷିଣ ପଶ୍ଚିମ ଫ୍ରାନ୍ସରେ ଏପରି ଏକ ଗାଁ ରହିଛି ଯାହା ଭୁଲା ମଣିଷଙ୍କ ଗାଁ ନାମରେ ପରିଚିତ। ଏଠାରେ ପ୍ରତ୍ୟେକ ବାସିନ୍ଦା ଭୁଲିଯିବା ରୋଗ ବା ଡିମେନ୍ସିଆରେ ଆକ୍ରାନ୍ତ। ଏହି ଗାଁର ନାଁ ଲାଣ୍ଡେସ୍। ଏଠାକାର ମୁଖ୍ୟ ଛକରେ ସବୁ ପ୍ରକାର ଆବଶ୍ୟକ ଜିନିଷ ମିଳୁଥିବା ଏକ ଷ୍ଟୋର୍ ରହିଛି, ହେଲେ ଜିନିଷ ଆଣି ଟଙ୍କା ଦେବାକୁ ହୁଏ ନାହିଁ। ଏଠାକାର ବାସିନ୍ଦାଙ୍କୁ ମାଗଣାରେ ଦୋକାନ, ରେସ୍ତୋରାଁ ସହ ଥିଏଟର ଯିବା ପରି ବିଭିନ୍ନ କାର୍ଯ୍ୟକଳାପରେ ସାମିଲ ହେବାକୁ ଉତ୍ସାହିତ କରାଯାଇଥାଏ। ଅସଲରେ ଗବେଷଣା ପାଇଁ ବୋର୍ଡୋ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କ ଦଳ ଏହି ଗାଁ ପ୍ରତିଷ୍ଠା କରିଛନ୍ତି। ଏଠାରେ ଆଲଜାଇମର ଏବଂ ଡିମେନ୍ସିଆ ଆକ୍ରାନ୍ତ ରୋଗୀମାନଙ୍କୁ ରଖାଯାଇଛି। କୌଣସି ଚିନ୍ତା ନକରି ସ୍ୱାଧୀନ ଜୀବନ ଜିଇଁବାରେ ସେମାନଙ୍କୁ ଆରୋଗ୍ୟ ମିଳିପାରୁଛି କି ନାହିଁ ସେ ସଂକ୍ରାନ୍ତରେ ଏଠାରେ ଗବେଷଣା କରାଯାଉଛି। ଏହାର ନେତୃତ୍ୱ ନେଉଥିବା ପ୍ରଫେସର ପ୍ରତି 6 ମାସରେ ଆସି ଗ୍ରାମ

ଗ୍ରାମବାସୀଙ୍କ ସହ ଆଲୋଚନା କରିଥାନ୍ତି। 120 ଜଣ ସ୍ମୃତି ବିଭ୍ରମ ଆକ୍ରାନ୍ତ ରୋଗୀଙ୍କ ସହ ସେତିକି ସଂଖ୍ୟାରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ବି ଏହି ଗାଁରେ ରହୁଛନ୍ତି। ଏଠାରେ ଗ୍ରାମବାସୀଙ୍କ ପାଇଁ କିଣାକିଣି ସଫେଇ ଆଦି କାମ ପାଇଁ କୌଣସି ସମୟ ଧାର୍ଯ୍ୟ କରାଯାଇ ନାହିଁ। ସେମାନେ ନିଜ ଇଚ୍ଛାରେ ଏସବୁ କରିପାରୁଛନ୍ତି ଏବଂ ବିନା ଚିନ୍ତାରେ ରହିବା ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି ବୋଲି ଗବେଷକମାନେ ଜଣାଇଛନ୍ତି। ଇରାନର ଅଜରବୈଜାନ ଅନ୍ତର୍ଗତ ଏକ ଗାଁ ହେଉଛି କାଣ୍ଡବନ। ଏଠାକାର ବିଶେଷତ୍ୱ ହେଲା ଲୋକେ ଘର ବଦଳରେ ଉଇ ହୁଙ୍କା ପରି ଗୁମ୍ଫାରେ ରହିଥାନ୍ତି। ଗାଁର ଲୋକସଂଖ୍ୟା କିଛି କମ୍ ନୁହେଁ। ପ୍ରାୟ 600 ବାସିନ୍ଦା ରହୁଥିବା ଏହି ଗାଁର ଘରଗୁଡ଼ିକ ଆଗ୍ନେୟଗିରିରୁ ଲାଭା ଉଦ୍ଗିରଣ ପରେ ବାହାରୁଥିବା ପାଉଁଶରେ ନିର୍ମିତ ହୋଇଛି। ଏହି କୋଣାକାର ଘରଗୁଡ଼ିକୁ କୌଣସି ଉଚ୍ଚସ୍ଥାନରୁ ଦେଖିଲେ ଉଇ ହୁଙ୍କା ପରି ଦେଖାଯାଇଥାଏ। ଏଠାକାର ବାସିନ୍ଦାମାନେ ଦାବି କରନ୍ତି ସେମାନଙ୍କର ଏହି ଘରଗୁଡ଼ିକ ପ୍ରାୟ 700 ବର୍ଷ ପୁରୁଣା। ସ୍ଥାନୀୟ ଭାଷାରେ ଏହି ଘରକୁ କାରନ୍ ବୋଲି କୁହାଯାଏ, ଯାହାର ଅର୍ଥ ମହୁମାଛିଙ୍କ ବସା। ମଙ୍ଗୋଲ ସେନାବାହିନୀ ଭୟରେ ଲୋକେ ଏଠାରେ ଗୁମ୍ଫାଗୁଡ଼ିକରେ ଆଶ୍ରୟ ନେବା ସମୟରୁ ଏହି ଘର ନିର୍ମିତ ହୋଇଥିବା କୁହାଯାଏ। କିଛି ବର୍ଷ ହେବ ଲୋକମାନେ ନିଜ ନିଜ ଘରର ଆକାର ବଢ଼ାଇବା ସହିତ ଏହାକୁ 2 ତଥା 4 ମହଲା ବିଶିଷ୍ଟ କରୁଛନ୍ତି। ଆରାମଦାୟକ ବ୍ୟବସ୍ଥାରେ ସୁସଜ୍ଜିତ କରିବା ଲାଗି ମଧ୍ୟ ଚେଷ୍ଟା ଚଳାଇଛନ୍ତି। ଗୁମ୍ଫା ଭଳି ଘର ହୋଇଥିବାରୁ କେତେକ ସ୍ଥାନରେ ତାପମାତ୍ରା ଆପେ ନିୟନ୍ତ୍ରିତ ହୋଇଥାଏ, ତେଣୁ ଶୀତ କିମ୍ବା ଖରାଦିନେ କୌଣସି ସମସ୍ୟା ହୁଏ ନାହିଁ। ଖାତ ଭିତରେ ବସତି। ହଁ, ଆମେରିକା ପରି ବିକଶିତ ଦେଶରେ ଏପରି ଏକ ଗାଁ ରହିଛି ଯେଉଁଠିକି ଚିଠି ନେବା ଆଣିବା ଲାଗି ଦୀର୍ଘଦିନ ସମୟ ଲାଗେ। ସେଠାରେ ଲୋକେ ଭୂପୃଷ୍ଠରୁ 100+ ଫୁଟ ତଳେ ବେଶ ଆରାମରେ ଜୀବନ ବିତାଉଛନ୍ତି। ହୱାସୁ କ୍ୟାନିୟନ୍ ନିକଟରେ ଏକ ଗଭୀର ଖାତ ମଧ୍ୟରେ ଥିବା ଏହି ସ୍ଥାନଟି ସୁପାଇ ଗ୍ରାମ ନାମରେ ପରିଚିତ। ଏଠାରେ ଆମେରିକାର ମୂଳ ବାସିନ୍ଦା ଲୋହିତ ଭାରତୀୟମାନେ ରହୁଥିବା କୁହାଯାଏ। ବାସିନ୍ଦାମାନଙ୍କର ଆଧୁନିକ ପରିବେଶ ସହ କୌଣସି ସମ୍ପର୍କ ନାହିଁ। ଏହା ହୱାସୁପାଇ ଜନଜାତିଙ୍କର ରାଜଧାନୀ ନାମରେ ପରିଚିତ। ଏଠାକୁ ଆସିବା ଲାଗି କଣ୍ଟାବୁଦା ଅଙ୍କାବଙ୍କା ଘାଟି ରାସ୍ତା ଅତିକ୍ରମ କରି ଆସିବାକୁ ହୋଇଥାଏ। ପ୍ରତିବର୍ଷ ହୱାସୁପାଇ ଜନଜାତି ପରିଷଦଠାରୁ ଅନୁମତି ନେଇ ପ୍ରାୟ 20,000 ପର୍ଯ୍ୟଟକ ଏହି ଗାଁକୁ ଦେଖିବା ଲାଗି ଆସନ୍ତି।

ହୋଇଥିଲା। ବିସ୍ଫୋରଣରେ ଟ୍ରେନ୍ଟି ଆଂଶିକ କ୍ଷତି ହୋଇଥିବାବେଳେ ନିକଟରେ ଥିବା 10ଟି ଗାଡ଼ି ନଷ୍ଟ ହୋଇଯାଇଛି। ଦୁର୍ଘଟଣା ପରେ କ୍ୱେତା ସରକାରୀ ହସ୍କିଟାଲରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଥିଲା ଏବଂ ସେଠାକାର ସମସ୍ତ ଡାକ୍ତର ଓ ମେଡିକାଲ କର୍ମକର୍ତ୍ତାଙ୍କୁ ଆହତଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ବେଲୁଜି ଲିବରେସନ ଆର୍ମି ବିଏଲ୍ଏର ମାଜିଦ୍ ବ୍ରିଗେଡ୍ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛନ୍ତି। ବିଏଲ୍ଏ ପକ୍ଷରୁ କୁହାଯାଇଛି ଟ୍ରେନ୍ରେ ଯାତ୍ରା କରୁଥିବା ପାକିସ୍ତାନୀ ସେନା କର୍ମଚାରୀଙ୍କ ଉପରେ ଆକ୍ରମଣ କରିବା ଲକ୍ଷ୍ୟରେ ଏହି ବିସ୍ଫୋରଣ କରାଯାଇଥିଲା। ଟ୍ରେନ୍ରେ ପ୍ରାୟ 300ରୁ ଉର୍ଦ୍ଧ୍ୱ ପାକିସ୍ତାନୀ ସେନା ଯାତ୍ରା କରୁଥିବା ସୂଚନା ମିଳିଛି। ବିଏଲ୍ଏ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଆତ୍ମଘାତୀ ବୋମା ବିସ୍ଫୋରଣ ଜରିଆରେ ପାକିସ୍ତାନୀ ସେନା କର୍ମଚାରୀଙ୍କ ଉପରେ ଆକ୍ରମଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ବାଂଲାଦେଶରେ ଗତ 24 ଘଣ୍ଟା ମଧ୍ୟରେ ମିଳିମିଳା ଭଳି ଲକ୍ଷଣରେ ଆକ୍ରାନ୍ତ ହୋଇ ଆଉ 16 ଜଣଙ୍କର ମୃତ୍ୟୁ ଘଟିଛି, ଫଳରେ ଚଳିତ ବର୍ଷ ଏହି ରୋଗରେ ମୋଟ 528 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସ୍ୱାସ୍ଥ୍ୟସେବାର ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ସମୟ ମଧ୍ୟରେ 1300ରୁ ଉର୍ଦ୍ଧ୍ୱ ନୂଆ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି। ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ବାଂଲାଦେଶରେ 8600ରୁ ଉର୍ଦ୍ଧ୍ୱ ମିଳିମିଳା ଆକ୍ରାନ୍ତ ଥିବା ସୁନିଶ୍ଚିତ କରାଯାଇଥିଲା।

0: ପାରିଛୁ, ତ ନିଶ୍ଚିତ ଭାବରେ ବଲାଙ୍ଗୀର ମେଡ଼ିକାଲ କଲେଜକୁ ଗୋଟେ ପୂର୍ଣ୍ଣାଙ୍ଗ ମେଡ଼ିକାଲ କଲେଜ, ନର୍ସିଂର ବି ରହିବ, MBBS PG ରହିବ, ଡେଣ୍ଟାଲ କଲେଜ ରହିବ, ଗୋଟିଏ କ୍ୟାମ୍ପସରେ ଅପରେଟ୍ କରିବ, ତା ପାଇଁ ଆମ ତରଫରୁ ବ୍ୟବସ୍ଥା କରାଯିବ।
1: ବଲାଙ୍ଗୀର କୋଶଳ କଳାମଣ୍ଡପ ପଡ଼ିଆରେ ନବମ ଲୋକକଳା ଉତ୍ସବ 2026 ଉଦ୍ଘାଟିତ ହୋଇଛି। ଦୋଲଦୋଲି କଳା ପରିଷଦ ପକ୍ଷରୁ ଆୟୋଜିତ ଏହି ଜାତୀୟ ସ୍ତରର ଉତ୍ସବରେ ଅତିଥିମାନେ କହିଥିଲେ ଯେ ଆଧୁନିକତାର ପ୍ରଭାବରେ ହ୍ରାସ ପାଉଥିବା ଲୋକକଳା ଓ ସଂସ୍କୃତିକୁ ସୁରକ୍ଷିତ ରଖିବା ଆଜିର ଆବଶ୍ୟକତା। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ବଲାଙ୍ଗୀର ସାମ୍ବାଦିକ ଭବନରେ ଦେବଶ୍ରୀ ନାରଦ ଜୟନ୍ତୀ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ସ୍ୱାମୀ ସତ୍ୟବେଦାନନ୍ଦ ସରସ୍ୱତୀ ଯୋଗଦେଇ ଦେବଶ୍ରୀ ନାରଦଙ୍କୁ ବିଶ୍ୱର ପ୍ରଥମ ସାମ୍ବାଦିକ ଭାବେ ବର୍ଷ୍ଣନା କରିଥିଲେ। ମୁଖ୍ୟ ବକ୍ତା ଘନଶ୍ୟାମ ପ୍ରଧାନ ଦେଶକୁ ବିଶ୍ୱଗୁରୁ କରିବା ପାଇଁ ସମାଜର ସମସ୍ତ ଶକ୍ତିକୁ ସଂଘବଦ୍ଧ ଭାବେ କାମ କରିବାକୁ ଆହ୍ୱାନ ଦେଇଥିଲେ। ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ହରିଶଙ୍କରରେ ବୈଶାଖ ଚତୁର୍ଦ୍ଦଶୀ ମେଳା ଓ ହରିଶଙ୍କର ମହୋତ୍ସବ ପାଳିତ ହୋଇଛି। ପାଞ୍ଚଦିନିଆ ଏହି ମହୋତ୍ସବରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ମୁଖ୍ୟ ଅତିଥି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଗନ୍ଧମାର୍ଦ୍ଦନ ପର୍ବତର ଧାର୍ମିକ ଓ ଔଷଧୀୟ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଅଡିଟୋରିୟମରେ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି।

0: ସେଠି ସବୁ ଠିକ୍ ଠାକ୍ ମିଳିବ ତ?
1: ହଁ, ନାଣ୍ଡୁ ଭାଇ ଗହଣା ଦୋକାନରୁ ସବୁ ଗହଣା ଆଣିବା। ସେଠି ପରା ସରକାରୀ ସ୍ୱୀକୃତି ପ୍ରାପ୍ତ 916 ହଲମାର୍କ ଚିହ୍ନ HUID କୋଡ୍ ନମ୍ବର ଥିବା ଗହଣା ମିଳୁଛି।
0: ତାହେଲେ ତ ବଢିଆ କଥା।
1: ହଁ ଆଜ୍ଞା, ହଲମାର୍କ ଗହଣା କିଣନ୍ତୁ ନାଣ୍ଡୁ ଭାଇ ଗହଣା ଦୋକାନ, କୁଚେଇ ବସ୍ ଷ୍ଟାଣ୍ଡ, ମୋବାଇଲ ନମ୍ବର 9437112459।
2: ଖରା ପାଣି ପବନ ସବୁ ସମାଧାନ କରତେ ହୋ।
3: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
2: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରି ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ରେ ସବୁ ରକମ ସୁବିଧା ମିଳୁଛି।
3: କେଠେ ମିଳୁଛି ଏତେ ସୁବିଧା?
2: ଜାଣିନ କି ହୋ, ବାରିପଦାର ଅତି ପରିଚିତ ଦୋକାନ ପରା।
4: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲା, ମେନ୍ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
3: ତାହେଲେ ଯିବା ନା କି କହୁଛ?
2: ଚାଲ।
0: ଶୁଣୁଛ, ଝିଅ ବାହାଘର ଏ ପର୍ଯ୍ୟନ୍ତ ଗହଣା କିଣା ହେଲାନି।
1: ଆରେ, ମୋ ସାଙ୍ଗ କହୁଥିଲା ନାଣ୍ଡୁ ଭାଇ ଗହଣା ଦୋକାନର କଥା।
0: ନାଣ୍ଡୁ ଭାଇ ଗହଣା ଦୋକାନ? ସେଠି ସବୁ ଠିକ ଠାକ୍ ମିଳିବ ତ?
1: ହଁ, ନାଣ୍ଡୁ ଭାଇ ଗହଣା ଦୋକାନରୁ ସବୁ ଗହଣା ଆଣିବା। ସେଠି

0: ଡ୍ରେନ୍ କୁ କିଏ ଆଣିକି ଆସିକି ଅଟକେଇବ କୁହନା। ତେଣୁ ସମସ୍ତଙ୍କୁ ନିବେଦନ, ଆପଣ ରୁହନ୍ତୁ, ସେଟା ଆମର ଭାରତୀୟ ସାମ୍ବିଧାନିକ ଆଇନ ଅଛି, ଆପଣ ଯେଠି ବି ଆସିକି ରହିପାରିବେ। କିନ୍ତୁ କଥା ହଉଛି ଏଇଆ ଯେ ଆମ ବାରିପଦାର ଯୋଉ ଆବଶ୍ୟକତା ଅଛି, ଯୋଉ ଲୋକମାନେ ରହିଛନ୍ତି ସେମାନଙ୍କୁ ବି ଦେବେ ପାଣି, ଆଉ ନିଜେ ବି ପାଣି ପିଇବା ପାଇଁ ପାଇବେ। ଜୀବଜନ୍ତୁ ଯେମିତି ତୁମ କହିଲ, ଏ ଚଢ଼େଇକି ଆସିକି କିଚିରି ମିଚିରି କରୁଛନ୍ତି ସକାଳେ ଆସିକି, ତାମାନେ ପାଣି ଅଭାବ ନା। ତେଣୁ ସମସ୍ତଙ୍କୁ ଯୋଗେଇଲା ଭଳିଆ କାମ କରୁନ, ଆଉ ଟିକେ ହୃଦୟକୁ ମାନିକି କଥା ହଉନ।
1: ତେବେ ଆଉ ଗୋଟେ କଥା ହଉଛି, ଏଇ ଖରାଦିନେ ବର୍ତ୍ତମାନ କାଳ ବୈଶାଖୀ ପ୍ରତ୍ୟେକ ସନ୍ଧ୍ୟାରେ ଆସୁଛି ପ୍ରାୟ କହିତେ ଗଲେ, ତେଣୁ କାଳ ବୈଶାଖୀ ପ୍ରତି ଆମେ ସତର୍କ ରହିବା। ଯେତେବେଳେ ପବନ ଆସୁଛି, ବର୍ଷା ଆସୁଛି, ସେତେବେଳେ ଆମେ ଘରେ ରହିବା, କୁଆଡ଼େ ଯିବାନି। ଯଦି ବାହାରକୁ ଆମେ ଯାଇଛେ ତାହେଲେ ଗୋଟେ ନିରାପଦ ଜାଗାରେ ରହିବା, ଗଛ ତଳେ ରହିବା ନାହିଁ। କାରଣ ଗଛ କେଉଁଠି ଉପାଡ଼ି ଯାଉଛି ତ କେଉଁଠି ଡାଳ ଭାଙ୍ଗିକିରି ପଡ଼ୁଛି, ଏବଂ ନଜର ରହିଛି ଯେ ଗଛ ତଳେ ରଖିଥିବା ମୋଟରସାଇକେଲ ବା କାର ଫାର ତା ଉପରେ ଗଛ ଭାଙ୍ଗିକିରି ପଡ଼ୁଛି, ତାହା ନଷ୍ଟ ହେଇଯାଉଛି ଏବଂ ଜନଜୀବନ ହାନିର ମଧ୍ୟ ସମ୍ଭାବନା ରହୁଛି। ତେଣୁ ଯେତେବେଳେ ଆମେ କାଳବୈଶାଖୀର ସମ୍ଭାବନା ଦେଖୁଛେ, ବାହାରେ ଆମର ଟିଣ, କୋଦାଳ, ଗଗରା ଏସବୁ ଜିନିଷକୁ ରଖିବାନି। ସେସବୁ ଆମର ଘର କରଣା ଜିନିଷ ସବୁ ଆଣିକରି ଠିକ୍ ଜାଗାରେ ଘରେ ସାଇତି ରଖିବା, ଘରର କବାଟ ଝରକା ସବୁ ଭଲ ଭାବରେ ବନ୍ଦ କରିଦେବା, ଯାହାଫଳରେ କି କାଳବୈଶାଖୀରୁ ଆମେ ଟିକେ ରକ୍ଷା ପାଇପାରିବା।

0: ହଉ ତ କାର୍ଯ୍ୟକ୍ରମ ଶୁଣିଲେ ଆମ ଚାଷୀ ଭାଇମାନେ ବି ଶୁଣିଲେ, ଶ୍ରୋତା ବନ୍ଧୁମାନେ ବି ଶୁଣିଲେ, ଆଉ ଆମର ଡାଇଲ୍ ଆଉଟ୍ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ସମସ୍ତ ଶ୍ରୋତା ବନ୍ଧୁମାନଙ୍କୁ ଆଉ ଥରେ ନିବେଦନ କରିବା ଯେ ଆପଣମାନେ କମସେ କମ୍ ଗୋଟେ ଚିଠି ଲେଖନ୍ତୁ, ଆମର ଚାଷବାସ କାର୍ଯ୍ୟକ୍ରମ କେମିତି କିସ କଲେ ଆଉ ଟିକେ ଭଲ ଲାଗିବ, କିସ କରିବା ନା ଆମେ ଟିଭି ଦେଖିବା ମୋବାଇଲ ତ ଦେଖୁଛେ, ସବୁକିଛି ଠିକ ଅଛି, କିନ୍ତୁ ଆପଣମାନେ ମନେ ରଖନ୍ତୁ ବାରିପଦା ଆକାଶବାଣୀର ଗୋଟେ ଭିନ୍ନ ରୂପ ଅଛି, ଭିନ୍ନ ଉପକାର ମଧ୍ୟ ଅଛି, ଆପଣମାନେ ବଞ୍ଚେଇକି ରଖିଲେ ନିଶ୍ଚିତ ଭାବରେ ଆମ ବାରିପଦା ଆକାଶବାଣୀ ଆପଣଙ୍କର କଥାବାର୍ତ୍ତା ଶୁଣିବ। ଆମ ଠିକଣା ହେଲା ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍ ନମ୍ବର 7507002 ଜିଲ୍ଲା ମୟୂରଭଞ୍ଜ।
1: ଏଇ ଠିକଣାରେ ଚିଠି ଦେବା ପାଇଁ ଆଦୌ ଭୁଲିବେନି। ଆମକୁ ଶୁଣୁଥିବା ସମସ୍ତ ଶ୍ରୋତା ଭାଇ ଓ ଭଉଣୀମାନଙ୍କୁ ପୁଣି ଥରେ ଆଜି ଦିନର ଶୁଭେଚ୍ଛା ଜଣାଇ ଆଜିର ଚାଷବାସ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ସଭ୍ୟତାର କ୍ରମବିକାଶ ମଣିଷକୁ ବାହାରର ଚାକ
1: ଶେଷ ହେଲା ଆମ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ପ୍ରିୟ ଶ୍ରୋତା ବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ। ଏବଂ ଆଜିର ଅଧିବେଶନ ସହିତ ମୁଁ ସତ୍ୟବ୍ରତ ସାହୁ। ଆକାଶବାଣୀ ବାରିପଦା ଏଥର ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ଆଖେ ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି କୁମାର ସାନୁ ଏବଂ ସାଧନା ସରଗମ।

ଆକାଶବାଣୀ ବାରିପଦା ଏଥର ଶିଳ୍ପୀ ସନ୍ତୋଷ କୁମାର ବସା ଓ ସାଥୀଙ୍କ ପରିବେଷିତ କେତୋଟି ଝୁମର ଗୀତ ଶୁଣନ୍ତୁ।

ଶିଳ୍ପୀ ସନ୍ତୋଷ କୁମାର ବସା ଓ ସାଥୀଙ୍କ ପରିବେଷିତ କେତୋଟି ଝୁମର ଗୀତ ଶୁଣିଲେ। ଆକାଶବାଣୀ ବାରିପଦା, ଏଥର ଶୁଣନ୍ତୁ ହିନ୍ଦୀ କଥାଚିତ୍ର ହମ୍ ଦିଲ୍ ଦେ ଚୁକେ ସନମ୍ର କେତୋଟି ଗୀତ।